ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ବାର ଦିନ 2026 ମସିହା ଜୁନ୍ ମାସର 1 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟମ୍ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58।

ଶ୍ରୋତବନ୍ଧୁ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପୁରାତନ ରଚନାରୁ କଣ୍ଠ ଦେଇଛନ୍ତି ଶର୍ମିଳା ସାମନ୍ତରାୟ।

ଏଇଠି ଶେଷ କରୁଛୁ ବନ୍ଦନା କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ ସୋମପ୍ରଭା ମିଶ୍ର, ଗୁପ୍ତପ୍ରସାଦ ପାଢ଼ୀ, ରମେଶ ପଟ୍ଟନାୟକ, ଶର୍ମିଳା ସାମନ୍ତରାୟ ଓ ପ୍ରସେନଜିତ ମହାନ୍ତି। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଚେତନ ଚିନ୍ତନ। ନିବେଦନ କରୁଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଈଶ୍ୱର ବିଶ୍ୱାସ ଏବଂ ଏହାର ସୁଫଳ ସମ୍ପର୍କରେ ପୁରାଣ ସାହିତ୍ୟମାନଙ୍କରେ ଅଜସ୍ର ଉଦାହରଣମାନ ଅଛନ୍ତି। ମହାଭାରତ ଯୁଦ୍ଧ ସମୟର କଥା, କୌରବ ପାଣ୍ଡବଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଯୁଦ୍ଧର ଅଷ୍ଟମ ଦିନ, ଉଭୟ ପକ୍ଷରେ ଅସଂଖ୍ୟ ବୀର। କୌରବ ପକ୍ଷରେ ପିତାମହ ଭୀଷ୍ମ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବମାନଙ୍କୁ ହରାଇ ପାରୁନଥାନ୍ତି, ଖୁବ୍ ବ୍ୟସ୍ତ ହେଉଥାନ୍ତି ଦୁର୍ଯ୍ୟୋଧନ। ବାଧିଲା ଭଳି ସେ ଭୀଷ୍ମଙ୍କୁ କହିଲେ, ପାଣ୍ଡବମାନେ ଆପଣଙ୍କର ପ୍ରିୟ ବୋଲି ସେମାନଙ୍କୁ ନ ମାରି ଖେଳିଲା ଭଳି ଆପଣ ଯୁଦ୍ଧ କରୁଛନ୍ତି। ଏହି କଥାଟି ଖୁବ୍ ବାଧିଲା ଭୀଷ୍ମଙ୍କୁ। ସେ ପ୍ରତିଜ୍ଞା କଲେ, କାଲି ପାଣ୍ଡବ ଯୋଦ୍ଧା ଅର୍ଜୁନଙ୍କୁ ମାରିବି, ନହେଲେ ନିଜେ ମରିବି। ଇଏ ଭୀଷ୍ମ ପ୍ରତିଜ୍ଞା, ଟଳିବାର ନୁହେଁ। ଏହି କଥା ଶୁଣିଲେ ଶ୍ରୀକୃଷ୍ଣ, ପାଣ୍ଡବମାନଙ୍କୁ ନିଧନ କରିବା ପାଇଁ ଭୀଷ୍ମଙ୍କ ପାଖରେ ଅମୋଘ ଅସ୍ତ୍ର ଥିଲା। ଶ୍ରୀକୃଷ୍ଣ ଭାବିଲେ, ଭୀଷ୍ମଙ୍କର ପ୍ରତିଜ୍ଞା କଥା ଶୁଣି ପାଣ୍ଡବ ଶିବିରରେ ସମସ୍ତେ ଛାନିଆ ହୋଇଯାଇଥିବେ, ଅର୍ଜୁନ ଭୟ ପାଇଥିବେ, ନିଜ ମୃତ୍ୟୁ ଆଶଙ୍କାରେ ତାଙ୍କ ଆଖିରେ ନିଦ ନଥିବ। ଏହି କଥା ଭାବି ଅର୍ଜୁନଙ୍କୁ ସାହସ ଦେବା ପାଇଁ ଶ୍ରୀକୃଷ୍ଣ ଗଲେ ପାଣ୍ଡବ ଶିବିରକୁ। ସେଠି ଯାହା ଦେଖିଲେ ସେଥିରେ ନିଜେ ଆଶ୍ଚର୍ଯ୍ୟ

ହୋଇଗଲେ। ଅର୍ଜୁନ ଗଭୀର ନିଦରେ ଶୋଇଛନ୍ତି, ଟିକେ ବି ଚିନ୍ତା ନାହିଁ, ମୁହଁରେ ଭୟର ଚିହ୍ନ ନାହିଁ। ଛୋଟ ପିଲାଟିଏ ଯେଭଳି ଆରାମରେ ନିଦରେ ଶୋଇଥାଏ, ଅର୍ଜୁନ ଠିକ୍ ସେହିଭଳି ଶୋଇଛନ୍ତି। ଅର୍ଜୁନଙ୍କୁ ନିଦରୁ ଉଠାଇଲେ ଶ୍ରୀକୃଷ୍ଣ, ଖୁବ୍ ସହଜ ଭାବରେ ଅର୍ଜୁନ ଉଠିଲେ। ଏତେ ରାତିରେ ଶ୍ରୀକୃଷ୍ଣଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପଚାରିଲେ, ତୁମେ ଭୀଷ୍ମଙ୍କର ପ୍ରତିଜ୍ଞା ସମ୍ପର୍କରେ କ'ଣ ଜାଣିନ କି? ଅର୍ଜୁନ ଉତ୍ତର ଦେଲେ, ହଁ ଜାଣିଛି। ତେବେ ଏତେ ଶାନ୍ତିରେ ଶୋଇଛ ଯେ, ଭୀଷ୍ମଙ୍କ ଶକ୍ତି ତୁମେ ଜାଣିଛ ତ? ଅର୍ଜୁନ କହିଲେ, ହଁ ଜାଣିଛି। ଶ୍ରୀକୃଷ୍ଣ କହିଲେ, ତାହେଲେ ତୁମର କ'ଣ ମୃତ୍ୟୁ ଭୟ ନାହିଁ? ଆଗାମୀ କାଲି ସମ୍ପର୍କରେ ତୁମର ଟିକିଏ ବି ତ ଚିନ୍ତା ନାହିଁ ଦେଖୁଛି। ଶ୍ରୀକୃଷ୍ଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଅର୍ଜୁନ କହିଲେ, ମୋ ପାଇଁ ଚିନ୍ତା କରୁଥିବା ମୋର ପ୍ରଭୁ ଜାଗ୍ରତ ଅଛନ୍ତି, ମୋର ଚିନ୍ତା କରିବାର କ'ଣ ଆବଶ୍ୟକ? ଭୀଷ୍ମଙ୍କର ପ୍ରତିଜ୍ଞାକୁ ଟାଳିବାର ଶକ୍ତି ମୋର ନାହିଁ, କି ତାଙ୍କ ଶକ୍ତି ଆଗରେ ଠିଆ ହେବାର ସାମର୍ଥ୍ୟ ବି ନାହିଁ। ଯଦି ମରିବାର ଥିବ ମରିବି, ନତୁବା ଯିଏ ମୋତେ ଅସ୍ତ୍ର ଧରେଇଛନ୍ତି ସେ ଯଦି ମୁଁ ବଞ୍ଚିବା ଚାହୁଁଥିବେ, ତେବେ ମୋତେ ବଞ୍ଚାଇବାର ଦାୟିତ୍ୱ ତାଙ୍କର, ମୋର ଏଥିରେ କ'ଣ କରିବାର ଅଛି? ଏସବୁ ଚିନ୍ତା କରି ମୁଁ ମୋର ନିଦକୁ କାହିଁକି ନଷ୍ଟ କରିବି? ସତକୁ ସତ ସେଇଆ ହିଁ ଘଟିଥିଲା। ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କର ଭୀଷଣ ପ୍ରତିଜ୍ଞା ପୂର୍ଣ୍ଣ ହେବାକୁ ଦେଇନଥିଲେ, କୌଶଳ କରି ଅର୍ଜୁନଙ୍କୁ ରକ୍ଷା କରିଥିଲେ। ମହାଭାରତରେ ଏହି ଆଖ୍ୟାନରୁ ଆମେ ଏହା ବୁଝିବା ଯେ ଈଶ୍ୱରଙ୍କ ଉପରେ ବିଶ୍ୱାସ ଆମକୁ ସକଳ ବିପଦରୁ ରକ୍ଷା କରିବାକୁ ସମର୍ଥ। କିନ୍ତୁ ଏଥିପାଇଁ ଦୁଇଟି କଥା ଆବଶ୍ୟକ। ପ୍ରଥମଟି ହେଲା ଈଶ୍ୱରଙ୍କର ପ୍ରିୟ ହେବା। ଏ ପ୍ରିୟ ହେବାଟା କିଭଳି? ଏଇଟା ହେଇପାରିବ ଯଦି ଈଶ୍ୱର ଭଲ ପାଉଥିବା କାମ ସବୁ ଆମେ କରିବା। ଆଉ ଯଦି ଈଶ୍ୱର ବିରୋଧୀ କାମ ସବୁ କରିବା ଏବଂ ଭାବିବା ଯେ ଆମେ ଈଶ୍ୱରଙ୍କର ପ୍ରିୟ ହେବା, ତେବେ ଆମକୁ ରକ୍ଷା ମିଳିବ ନାହିଁ। ଦ୍ୱିତୀୟଟି ହେଲା ଈଶ୍ୱରଙ୍କ ପ୍ରତି ବିଶ୍ୱାସ। ଏ ବିଶ୍ୱାସ ମଧ୍ୟ ସାଧାରଣ ହେଲେ ଚଳିବ ନାହିଁ, ଏହା ଦୃଢ଼ ହେବା ଦରକାର। ଇଆଡ଼େ ଭାବୁଥିବା ଯେ ଈଶ୍ୱର ଆମକୁ ରକ୍ଷା କରିବେ, ସିଆଡ଼େ ଭାବୁଥିବା ଯେ କେଉଁ ଈଶ୍ୱର ଅଛନ୍ତି, କିଏ ତାଙ୍କୁ ଦେଖିଛି ଯେ ସିଏ ଆମକୁ ରକ୍ଷା କରିବେ, ଏମିତି ଦିଆଡ଼ିଆ ହେଲେ ଆମର ବିଶ୍ୱାସ ଖଣ୍ଡିଆ ହୋଇଗଲା, ଆମକୁ ବିଶ୍ୱାସର ଫଳ ମିଳିବ ନାହିଁ। ଛୋଟ ପିଲାଟିଏ ଯେମିତି ଭାବେ ମୋର ବାପା ମା' ଅଛନ୍ତି, ମୋର କିଏ କ'ଣ କରିବ, ଏବଂ ବାପା ମା' ଯେଭଳି ପିଲାର ସୁରକ୍ଷା କଥା ସବୁବେଳେ ଭାବୁଥାନ୍ତି, ସେଭଳି ଯଦି ଆମେ ଭାବିପାରିବା, ତେବେ ଯାଇ ଆମକୁ ସୁରକ୍ଷା ମିଳିବ, ସତରେ ମିଳିବ। ଈଶ୍ୱର ବିଶ୍ୱାସୀମାନଙ୍କ ସମ୍ପର୍କରେ କୁହାଯାଏ, ଦୃଢ଼େ ତରନ୍ତି ମୁଢ଼େ ତରନ୍ତି, ମଝି ମଝିଆ ବୁଡ଼ି ମରନ୍ତି। ଏକେ ଦୃଢ଼ ହେବାର ଅଛି, ନହେଲେ ମୁଢ଼ ହେବାର ଅଛି, ଆଉ ମଝି ମଝିଆ ହେଲେ ଭଗବତ ସୁରକ୍ଷା ମିଳିବା ଅସମ୍ଭବ। ଆମେ ଅଧିକାଂଶ ଏଇ ମଝି ମଝିଆ ହେଇଥିବାରୁ ଏହା ଲାଭ କରିବା ଆମ ପାଇଁ ସମ୍ଭବ ହେଉନାହିଁ।

ଶୁଣିଲେ ଶୁଣିଲେ ଚେତନ ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଆକାଶବାଣୀ ଭବାନୀପାଟଣା ପ୍ରଚାର କରିଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଯୋଜନା ସୁହାସ ମହାନ୍ତି ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି।

ବିଘ୍ନ ସୃଷ୍ଟିରେ ବ୍ୟର୍ଥ ହୋଇ ଇନ୍ଦ୍ରପ୍ରେରିତ ବସନ୍ତ, କାମଦେବ ଓ ଅପ୍ସରାମାନେ ନରନାରାୟଣଙ୍କୁ ସ୍ତୁତି କରିଛନ୍ତି ଏବଂ କ୍ଷମା ଚାହିଁଛନ୍ତି। ନରନାରାୟଣ ସେମାନଙ୍କୁ ଆଶ୍ରମରେ ଆତିଥ୍ୟ ସ୍ୱୀକାର କରିବାକୁ କହିଛନ୍ତି ଏବଂ ତାଙ୍କୁ ସେବା କରୁଥିବା କନ୍ୟାମାନଙ୍କ ପ୍ରସାଦରୁ ଉର୍ବଶୀଙ୍କୁ ସୃଷ୍ଟି କରି ସ୍ୱର୍ଗକୁ ପ୍ରଦାନ କରିଛନ୍ତି। ଭଗବାନ ପରବର୍ତ୍ତୀ କାଳରେ ଜଗତର କଲ୍ୟାଣ ନିମନ୍ତେ ନିଜ ଅଂଶରେ ହଂସ, ଦତ୍ତାତ୍ରେୟ, ସନକ ଓ ଋଷଭଙ୍କ ରୂପରେ ଅବତୀର୍ଣ୍ଣ ହୋଇ ଜ୍ଞାନଯୋଗ ଓ ଭକ୍ତିଯୋଗ ଉପଦେଶ ଦେଇଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ତ୍ରିବେଦୀ, ମଧୁଲିତା ମହାନ୍ତି, ସୁହାସ ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ। ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପରେ ଶୁଣିବେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାନେ ଗଲାକାଲିଠାନୁ ଦୁଇଦିନିଆ କୁଳପତି ସମ୍ମିଳନୀ ମୂଲ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସମ୍ମିଳନୀର ଉଦ୍ଘାଟନ କରିକିରି ଭାରତୀୟ ମୂଲ୍ୟବୋଧକେ ଆଧାର କରିକିରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ଲାଗି ଆହ୍ୱାନ ଦେଇଛନ୍। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ଆଉ ଜନଜାତି ଜ୍ଞାନ ପ୍ରଣାଳୀ ଉପରେ ଗବେଷଣା ଲାଗି ବିଲ୍ ସେ ଜୋର୍ ଦେଇଛନ୍। ସମ୍ମିଳନୀଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ବିଶ୍ୱବିଦ୍ୟାଳୟମାନ ଖାଲି ଥିବା ଡିଗ୍ରୀ ପ୍ରଦାନକାରୀ ନାହିଁ ହୋଇକରି ଜ୍ଞାନ ବଢ଼ାବାର ନବସୃଜନ ଆଉ ଗବେଷଣାର କେନ୍ଦ୍ର ହେବାର କଥା ବୋଲି କହିଛନ୍। ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରା କରିବା ଲାଗି ଶିକ୍ଷାନୁଷ୍ଠାନମାନଙ୍କୁ ରୋଡ୍ମ୍ୟାପ୍

ଆହ୍ୱାନ ଦେଇଛନ୍। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ଆଉ ଜନଜାତି ଜ୍ଞାନ ପ୍ରଣାଳୀ ଉପରେ ଗବେଷଣା ଲାଗି ବେଲ୍ ସେ ଜୋର୍ ଦେଇଛନ୍। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବିଶ୍ୱବିଦ୍ୟାଳୟମାନ ଖାଲି ଥିବା ଡିଗ୍ରୀ ପ୍ରଦାନକାରୀ ନାହିଁ ହୋଇକରି ଜ୍ଞାନ ବଢ଼ାବାର ନବସୃଜନ ଆଉ ଗବେଷଣାର କେନ୍ଦ୍ର ହେବାର କଥା ବୋଲି କହିଛନ୍। ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଲାଗି ଶିକ୍ଷାନୁଷ୍ଠାନମାନଙ୍କୁ ରୋଡ୍ମ୍ୟାପ୍ ତିଆରି କରବାର ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ସମ୍ମିଳନୀର ଦୁଇଟା ଅଧିବେଶନଟି ବିଭାଗୀୟ ପଦକ୍ଷେପ, ଦକ୍ଷତା ବିକାଶ, ଇଣ୍ଟର୍ଣ୍ଣସିପ୍, ଏନ୍ସିସି, ଏନ୍ଏସ୍ଏସ୍ ବଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବା ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ନିଜର ଅଭିଯୋଗ ଜଣାଇପାରିବେ। ଦେଶର ଉଠା ଦୋକାନୀମାନଙ୍କୁ ଋଣ ଯୋଗାଇ ଦେଇକରି ସେମାନଙ୍କୁ ସଶକ୍ତ କରବାର ଉଦ୍ଦେଶ୍ୟଟି ମୂଲ ହୋଇଥିବା କେନ୍ଦ୍ର ସରକାରଙ୍କ ପିଏମ୍ ସ୍ୱନିଧି ଯୋଜନାକେ 6 ବର୍ଷ ପୂରା ହୋଇଛି। ଏ ଅବସରରେ କେନ୍ଦ୍ର ଗୃହନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗଲାକାଲି ତ୍ରିପୁରାନ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ କ୍ରେଡିଟ୍ କାର୍ଡ ଆଉ ଋଣ ମଞ୍ଜୁରୀ ପତ୍ର ବାଣ୍ଟିଛନ୍। ପିଏମ୍ ସ୍ୱନିଧି ଯୋଜନା 2020 ମସିହାଟି ମୂଲ ହୋଇଥିବାର ବେଳେ ଏପତକ 1,05,00,000 ନୁ ଅଧିକା ଋଣ ମଞ୍ଜୁର ହୋଇଛି। ଏହି ଯୋଜନା ଅଧୀନତି 17,800 କୋଟି ନୁ ଅଧିକା ଟଙ୍କା ଋଣ ଆକାରରେ ଦିଆଯାଇଛି। ଇତାର ଜରିଏ 34,81,000 ମହିଳା ଉଠା ଦୋକାନୀମାନେ ସଶକ୍ତ ହୋଇଛନ୍। ରାଜ୍ୟ ଶସ୍ତା, ସୁଲଭ ଆଉ ସମାବେଶୀ ଗୃହ ପ୍ରକଳ୍ପକେ ବଢ଼ାଯିବା ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକଟି ଯୋଗଦେଇକରି ଶ୍ରୀମତୀ ପାଢ଼ୀ କହିଛନ୍, ଭିନ୍ ଭିନ୍ ବୃହତ୍ ଆବାସିକ ପ୍ରକଳ୍ପ କାମକେ ଜିଲ୍ଲା ସଦର ମହକୁମାତକ ସମ୍ପ୍ରସାରିତ କରାଯିବ। ବୈଠକଟି ବୋର୍ଡର ଅଗ୍ରଗତି ଓ ଆଗକେ ହେବାର୍କେ ଥିବା କାମ ବାବଦେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଥିଲେ। ବୋର୍ଡ ତରଫ ଏପତକ 21 ଜିଲ୍ଲାନ 32,343 ଘର ଆଉ ପ୍ଲଟ୍ ବିକାଶ କରାଯାଇଛି। ରାୟଗଡ଼ା ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହେବା। ଏହି ନୂଆ ଡିଭିଜନ ଅଧୀନତି ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲା ରହିବା। 600 ଅଧିକା ଅଧିକାରୀ ଆଉ ରେଳ କର୍ମଚାରୀ ରାୟଗଡ଼ା ନ କାମ କରିବେ। ଦକ୍ଷିଣ ଓଡ଼ିଶା ଆଉ ତାର ପାଖର ଆଖର ଇଲାକାନ ପାଖାପାଖି 1,360 କିଲୋମିଟର ବ୍ୟାପି ଥିବା ଆଉ ପାଖାପାଖି 20,000 କୋଟି ଟଙ୍କା ଖର୍ଚ୍ଚାତି ବହୁଟେ ପ୍ରମୁଖ ରେଲ୍ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକେ ତୁର୍ତ୍ତି କରବା। ଏହି ଡିଭିଜନ 40 ମିଲିୟନ୍ ଟନ୍ ଅଧିକା ମାଲ ପରିବହନ କରବା ବୋଲି ଜଣାପଡ଼ିଛି। ଆଇବା ସ୍ନାନଯାତ୍ରା, ରଥଯାତ୍ରା ଓ ବାହାଡ଼ା ଯାତ୍ରା ଲାଗି ନୀତି ନିର୍ଘଣ୍ଟକେ ଶ୍ରୀମନ୍ଦିର ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଅନୁମୋଦନ ମିଳିଛି। ଗଲାକାଲି ନୀଳାଦ୍ରି ଭକ୍ତ ନିବାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜେନ୍ଦ୍ର ଭିଷେକଠାରୁ ନୀଳାଦ୍ରି ବିଜେତକ ସବୁ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି। ସ୍ନାନଯାତ୍ରା, ରଥଯାତ୍ରା ବେଲ୍କେ ଶୃଙ୍ଖଳିତ ପହଣ୍ଡି, ଦର୍ଶନ ଆଉ ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକଟି ଜୋର୍ ଦିଆଯାଇଛି। କେନ୍ସି ପ୍ରକାରର ଅଘଟନକେ ରୋକବାର ଲାଗି ପ୍ରଶାସନ ପୂରାପୂରି ପ୍ରସ୍ତୁତ ଅଛି। ଆଇବା 5 ତାରିଖ ପରିଚାଳନା କମିଟି ବୈଠକଟି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଗୁରସ୍ ଆର୍ ସେଥୁ ତିଆରି ହେଉଥିବା ଖାଇବାର ଦରବର ମହତ୍ତ୍ୱ ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ଜୁନ୍ 1 ତାରିଖକେ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ସତର୍କତା ଆଉ ଅନଧ୍ୟୟନ କମିଟିର ସମୀକ୍ଷା ବୈଠକ ଗଲାକାଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକଟି ସାମାଜିକ ଆଇନ ମାମଲା, କଲ୍ୟାଣକାରୀ ସାହାଜ ବଣ୍ଟନ ଆଉ ଭିତ୍ତିଭୂମି ପ୍ରଗତି ବାବଦ ସମୀକ୍ଷା କରାଯାଇଥିଲା। ବୈଠକଟି ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଙ୍କ ସହିତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାନ ପୋଷଣ ଅଭିଯାନର ଅଗ୍ରଗତିକୁ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ ପୋଷଣ ଅଭିଯାନ ସହିତ ସୁଭଦ୍ରା ଯୋଜନା, ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସ୍ଥିତିର ସମୀକ୍ଷା କରିଛନ୍। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ପ୍ରଭାବ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 26 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏବେ 2-3 ଦିନ ତ କାଲବୈଶାଖୀର ପ୍ରଭାବ ଲାଗି ରହିବା ଆଉ ତାପମାତ୍ରା 3-4 ଡିଗ୍ରୀ ତକ କମ୍ବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।

0: तादशवादने लोकभवने भविष्यति। नूतनेन समावेशेन शुभेन्दुप्रशासने महत्वपूर्णरूपेण संवर्धनं भविष्यति, येन मई मासस्य नवमे दिनांके पंचमंत्रिभिः सह कार्यभारं स्वीकृतमासीत्। अनेन विस्तारेण राज्यमंत्रिमंडलस्य मंत्रिणां कुलसंख्या एकचत्वारिंशत् यावत् वर्धिता भविष्यति। निर्वाचनायोगेन दश राज्यानां चतुर्विंशतिः राज्यसभासदस्यानां द्विवार्षिक निर्वाचनस्य कार्यक्रमस्य घोषणा अद्य क्रियते। भूतपूर्वः प्रधानमंत्री एचडी देवगौड़ा, केन्द्रीयमंत्रिणौ जॉर्ज कुरियन तथा रवनीत सिंहश्च तेषु सदस्येषु अन्तर्भवन्ति। आंध्रप्रदेशे, गुजराते तथा कर्नाटके प्रत्येकस्मिन् राज्ये चत्वारि चत्वारि आसनानि सन्ति। राजस्थाने तथा मध्यप्रदेशे प्रत्येकस्मिन् राज्ये त्रीणि त्रीणि आसनानि सन्ति। झारखण्डे द्वे आसने स्तः, मणिपुरे, मेघालये, अरुणाचलप्रदेशे च, मिजोरमे च प्रत्येकस्मिन् राज्ये एकैकम् आसनं रिक्तमस्ति। आयोगस्यानुसारं जूनमासस्य अष्टादशदिनांके मतदानं भविष्यति, मतगणना अपि तस्मिन्नेव दिने भविष्यति। महाराष्ट्रस्य, तमिलनाडुराज्यस्य, ओडिशाराज्यस्य च प्रत्येकस्य एकस्य आसनस्य कृते राज्यसभायाः उपनिर्वाचनस्य कार्यक्रमस्य अपि आयोगेन घोषणा क्रियते। एतद् निर्वाचनमपि अग्रिममासस्य अष्टादशदिनांके भविष्यति। एकोननवतिवर्षीया प्रख्यातगायिकायाः सुमनकल्याणपुरस्य मुम्बईनगरे स्वनिवासस्थाने मृत्युः अभवत्। 50-29 शततमाद् वर्षात् 70-29 शततमं वर्षं यावत् चलचित्रसङ्गीतस्य स्वर्णयुगे नैकासु भारतीयभाषासु कृतकार्याणां कृते एषा वयोवृद्धगायिका प्रसिद्धा आसीत्। अपि च आईपीएल क्रिकेट क्रीडायां गतरात्रौ अहमदाबादस्य नरेन्द्र मोदी क्रीडांगणे अन्तिमस्पर्धायां गुजरात टाइटन्स दलं 5 पराजित्य गतविजेतृदलेन रॉयल चैलेंजर्स बेंगलुरु इत्यनेन अस्य वर्षस्य श्रृंखलापि विजिता इति वार्ताः।
1: एतेबेळे जे कार्यक्रम रिले करी सुनिलु आकाशवाणी संबलपुर एवं परे परे सुनिले आकाशवाणी दिल्ली केन्द्ररु संस्कृतिरे संवाद आकाशवाणी भवानी पटना। श्रोता बंधु एथर आसतु जाणिनेबा आम केन्द्ररु प्रचार हेबाकु थिबा किछि कार्यक्रमर सूचना। सकाळ 7:25 शुणिबे स्वच्छ जीवन कार्यक्रम श्रीरामचरित मानस। सकाळ 7:30 ଚାଷର କଥା ପାଇଁ ସମୟ ରହିଛି 7:40। ସକାଳ 7:45 ପ୍ରଚାର କରିବୁ ପୁରାତନୀ କ୍ରମରେ ଓଡ଼ିଶୀ ଗୀତ ଗୀତ ଗୀତାଞ୍ଜଳିରେ ଶୁଣିବି କେତେଟି ଭକ୍ତି ଗୀତ 8:30। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 9:00 ଏବଂ 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ସ୍ଥାନୀୟ ଖବର ଓ ମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଚରକା। ଦିନ 12:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ 12:30। ଚାଷର କଥା 9:10 9:20 ଶୁଣିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ସାହିତ୍ୟୟନ ପ୍ରଚାର କରିବୁ 5:30। ସନ୍ଧ୍ୟା 6:30 ଯୁବଶକ୍ତି ଓ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। କାର୍ଯ୍ୟକ୍ରମ ଦ୍ୱୟରେ ଲେଖରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8:00 ଗୀତ ଗଜଲ କାର୍ଯ୍ୟକ୍ରମ। ସମ୍ବଲପୁରୀ ଗୀତ ଶୁଣିବେ ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମରେ ରାତି 8:15। ସ୍ପୋର୍ଟସ୍ ସ୍କାନ୍ ରାତି 8:30। ରାତି 9:15 ସ୍ପଟ୍ଲାଇଟ୍। ରାତି 9:30 ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ନାଟକ ଅନ୍ୟ ଏକ ଅଭିମନ୍ୟୁ, ରଚନା ସନ୍ତୋଷ କୁମାର ପ୍ରଧାନ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ରାତି 11:10 ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆମ କେନ୍ଦ୍ରରୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।

0: ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆଞ୍ଚଳିକ ସମ୍ବାଦ ଆମରି ସ୍ୱାସ୍ଥ୍ୟ ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ
1: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଠିକ୍ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8ଟାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରୀ ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ।

0: ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12 ଟଙ୍କା 50 ପଇସା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ, କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧି କ୍ଷମତାକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି, ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି, ଯାହାକି ଆମ ଶରୀରର ବ୍ୟାଧି କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ, କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜ୍ଡ ଦୁଗ୍ଧ ଉପଲବ୍ଧ, ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ, ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ

0: କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତି ଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତି କମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରଜ୍ୟୋତି, ଆକାଶବାଣୀ କଟକ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟ ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଙ୍ଗ ଗତ ଶନିବାର ଦିନ 5 ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି।

ଦେଇଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡ଼ୁର AIADMK ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950-1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 January 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆମେ କେତୋଟି ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉନାହୁଁ। ଆଜି ଆମେ ଯେଉଁ ପରିବେଶ କଥା କହୁଛୁ, ଗଛ ଲଗାଇବା କଥା କହୁଛୁ, ଆମ ପୂର୍ବପୁରୁଷମାନେ ଏହାକୁ ଉପଲବ୍ଧି କରିଥିଲେ ଏବଂ ଶାସ୍ତ୍ର ପୁରାଣମାନଙ୍କରେ ଏହାକୁ ବର୍ଣ୍ଣନା ମଧ୍ୟ କରିଯାଇଛନ୍ତି। ବୃକ୍ଷଲତାକୁ ଏତେ ମହତ୍ତ୍ୱ ଦିଆଯାଇଛି ଏବଂ ଦେବୀ ଦେବତାଙ୍କ ସହ ଯୋଡ଼ାଯାଇଛି ଯେ ତାହା ବିଶ୍ୱରେ ବିରଳ। କିନ୍ତୁ ଦୁଃଖର ବିଷୟ, ଏଭଳି ଏକ ପରମ୍ପରାରେ ବଢ଼ି ମଧ୍ୟ ଆଜି ଆମେ ପରିବେଶ ପ୍ରତି ସଚେତନ ନୁହୁଁ ଏବଂ ଆମର ଅଜ୍ଞତା ପାଇଁ ଆମକୁ ପରିବେଶ ଶିକ୍ଷା ଦିଆଯାଉଛି। ପ୍ରକୃତ କଥା ହେଉଛି ଆମେ ପଥଭ୍ରଷ୍ଟ ହୋଇଯାଇଛୁ। ଗଛ କାଟି ଚାଲିଛୁ କିନ୍ତୁ ଲଗାଉ ନାହୁଁ। ଗାଁ ଗାଁରେ ଯେଉଁ ଆମ୍ବ ତୋଟା ଆତବଣ ଦେଖୁ, ଆମେ କେବେ ଚିନ୍ତା କରିଛୁ ଏସବୁ କେଉଁଠୁ ଆସିଲା? ଆମ ପୂର୍ବପୁରୁଷମାନେ ତାକୁ ସୃଷ୍ଟି କରିଛନ୍ତି, କେବଳ ନିଜ ପାଇଁ ନୁହେଁ, ଭବିଷ୍ୟତ ବଂଶଧରଙ୍କ ପାଇଁ। ଆମେ ଯେତେବେଳେ ଛୋଟ ଥିଲୁ ଦେଖୁଥିଲୁ ଭାର ଭାର ଆମ୍ବ ଓ ଆତ ଗ୍ରାମାଞ୍ଚଳରୁ ସହରକୁ ଅଣାଯାଉଥିଲା ବିକ୍ରି ପାଇଁ। ଏହାଦ୍ୱାରା ଗ୍ରାମାଞ୍ଚଳର ଗରିବ ଲୋକ କିଛି ରୋଜଗାର କରିପାରୁଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କମିଯାଇଛି, ନା ଆମ୍ବ ତୋଟା ଅଛି ନା ଆତବଣ, ଧୀରେ ଧୀରେ ସେସବୁ ପଦା ହୋଇଗଲାଣି। ଆମେ ସ୍କୁଲରେ ପଢ଼ୁଥିବା ସମୟରେ ଯେଉଁ ଜାଗାକୁ ପିକନିକ୍ ପାଇଁ ଯାଉଥିଲୁ, ଆଜି ସେ ଜାଗା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ସବୁ ଗଛ ଲୋକ କାଟି ନେଇଗଲେଣି, ଗାତ ଖୋଲି ଗଛର ମୂଳ ଓ ଚେରକୁ ମଧ୍ୟ ଛାଡ଼ୁନାହାନ୍ତି। ଗଛ ତ କାଟୁଛୁ, କିନ୍ତୁ ସେହି ହିସାବରେ ଗଛ ଲଗାଉଥିଲେ ପରିସ୍ଥିତି ଆଜି ଏତେ ଗମ୍ଭୀର ହୋଇନଥାନ୍ତା। ଏହା ଆମର ସଚେତନତାର ଅଭାବ ନୁହେଁ ତ ଆଉ କ'ଣ? ଗଛ ଆମର ହେଉଛି ଉତ୍ତମ ବନ୍ଧୁ। ଆମକୁ ଛାୟା ଦେଉଛି, ଫଳ ଦେଉଛି, ଅମ୍ଳଜାନ ଦେଉଛି, ଔଷଧ ଦେଉଛି, ଜାଳେଣୀ ଦେଉଛି ଏବଂ ମାଟି

ମାଟିକୁ ମଧ୍ୟ ରକ୍ଷା କରୁଛି। ଏଭଳି ଏକ ଉପକାରୀ ବନ୍ଧୁର ଆମେ ଅନିଷ୍ଟ କରୁଛୁ, କିନ୍ତୁ ଏବେ ସଚେତନ ହେବାର ସମୟ ଆସିଛି। ଗଛ ଲଗାଇବା, ଯାହା ବି ଗଛ ବଞ୍ଚି ରହିଛି ତାର ସୁରକ୍ଷା କରିବା, ତାହେଲେ ଯାଇ ପରିବେଶ ସନ୍ତୁଳିତ ହୋଇ ରହିବ। ଆଜି ଆମେ ଗ୍ଲୋବାଲ୍ ୱାର୍ମିଂର କଥା କହୁଛୁ। ପୃଥିବୀ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ୁଛି। ଋତୁ ପରିବର୍ତ୍ତନରେ ଅସାମାନ୍ୟତା ଦେଖାଯାଉଛି। ନିୟମିତ ବର୍ଷା ହେଉନାହିଁ। ଏସବୁ ପାଇଁ ମଣିଷ ନିଜେ ଦାୟୀ। ନିଜେ ବସିଥିବା ଗଛ ଡାଳରେ କୁରାଢ଼ି ମାରୁଛି। ବିପଦ ନ ଆସିବ ତ କ'ଣ ହେବ? କିନ୍ତୁ ଏଥର ସଚେତନ ହେବାକୁ ପଡ଼ିବ, ସାବଧାନ ରହିବାକୁ ହେବ। ଗଛ ଲଗାଇବା ସହିତ ପରିବେଶର ସୁରକ୍ଷା କରିବାକୁ ହେବ, ନହେଲେ ମଣିଷ ଜୀବନ ଓ ସଭ୍ୟତା ଧ୍ୱଂସାଭିମୁଖୀ ହେବା ଅବଶ୍ୟମ୍ଭାବୀ।

ଶୁଣିଲେ? ସ୍ୱଚ୍ଛତା ମିଶନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସଙ୍ଗୀତାତ୍ମକ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। କଣ୍ଠଶିଳ୍ପୀ ଉତ୍ତରା କେଲକର।

ଶୁଣୁଥିଲେ ସଙ୍ଗୀତାତ୍ମକ ଧାରାବାହିକ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। କଣ୍ଠଦାନ କରିଥିଲେ ଉତ୍ତରା କେଲକର। ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ଏଥର ଚାଷର କଥାରେ ଶୁଣନ୍ତୁ ଧାନ ଚାଷର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ।
1: ଆମେ ଛୋଟ କାମ ଗୋଟେ କରବାକେ ଯାଉଛୁ ବେଲେ ପୁଣି ଆଗଲି ଭାବି ବିଚାରି କରି ବୁଝି ସୁଝି କରି ସେ କାମଟା କରସୁ। ଆର ଏଇ ଚାଷବାସର କଥା ତ ଆମର ଖାଦ୍ୟପିନ୍ଧାନର କଥା, ଏଇଟା କଲା ଆଗୁନୁ ଆମେ କେନ୍ତା ଢିଲା ହେମା, କାଁ କାଜି କି ଏଥିନୁ ଏକା ଆମର ବରଷ ଯାକର ଚଲନି ପଉଛୁ। ଏଇ କଥାଟା ଆମର ସବୁ ଚାଷୀ ଭାଇ ମାନେ ପୁଣି ମନେ ରଖବାକେ ପଡ଼ବା ଯେ ଆମେ ଧାନ ଚାଷ କରବାକେ ଯିବା ଆଗୁନୁ କେତେଟା ଜିନିଷ୍କେ ଧ୍ୟାନ ଦେବାକେ ପଡ଼ବା। ଯେନ୍ତା ବିହନ ନେବାର ବିଷୟନେ, କ୍ଷେତକେ ଚାଷର ଲାଗି ତିଆର କରବାର ବିଷୟନେ, ଆରୁ ସାର ଖତ ବିଷୟନେ। ଯେତେବେଳେ ଆମେ କେନ୍ ବିହନ ନେମା ବୋଲି ଭାବୁଛୁ ସେତ୍କି ବେଲେ ଆମର ମୁଡ଼କେ କେତେଟା କଥା ଢୁକାବାକେ ପଡ଼ବା। ସେଟା ମନେ ହେଲା ଆମର ଜମି କେନ୍ତା ରକମର ଜମି, ବେଲେ ଢିପ୍ ଜମି କି ଖାଲୁଆ ଜମି କି ମଧ୍ୟମ କିସମର ଜମି। ତାର ହିପାସେ ଡିପ୍ ଜମିର ଲାଗି ସାନ ଧାନ, ମଝିଆଲି ଜମିର ଲାଗି ମଧ୍ୟମ କିସମର ଧାନ, ଆରୁ ଖାଲ ଜମିର ଲାଗି ବଡ଼ ଧାନ ବିହନ ମାନେ ନେମା। ଚାଷର ଲାଗି ପାନ କ୍ୟାନର ସୁବିଧା ଅସୁବିଧା ବି ଗୋଟେ ବଡ଼ କଥା ହେ। ବେଲେ ଆମର ଜମିକେ ପାନ ଲାଗୁଛେ କି ନାଇଁ, ଆରୁ ଯଦି ବି ଲାଗୁଛେ କେତେ ମାସ ଲାଗି ପାନ ଲାଗୁଛେ। ଆର ଗୋଟେ କଥା ହେଲା ଯେ ଆମର ଜମିଟା ପୁରାପୁରି ବର୍ଷା ପାନକେ ନିର୍ଭର କରୁଛେ କି କେନ୍ତା, ଆମର କ୍ଷେତନେ କେତେ ଲେଖା ପାନ ସବୁବେଳେ ରହୁଛେ, ଆର ମାଟ କେତେ ଦିନ ତକ ବତର ରହୁଛେ। ଧାନ ଚାଷ ସରିଲା ଉତାରୁ ଜମିନେ ଆର କେନ୍ ଚାଷ କରବାକେ ଚାହୁଁଛନ୍, ସେଟା ବି ଧାନ ବିହନ ବାଛବାର ବେଲକେ ଭାବବାକେ ପଡୁଛିସି। ଆମର କେତେକ ଚଷା ଭାଇ ମାନେ ଧାନ ଚାଷ ସରିଲା ଉତାରୁ ବି ଅଲଗା ଅଲଗା କିସମର କିଲସ ପତ୍ର ମାନେ କରିଥିସନ୍। ହେତି ଲାଗି ଏବେ ଠାନୁ ଏକା ଆମକେ ଚିନ୍ତା କରବାକେ ପଡ଼ବା ଯେ ଧାନ ଚାଷ ସରିଲା ଉତାରୁ ଆମେ କେନ୍ ଚାଷ କରମା, ସେଇ ପାଶେ ବି ଆମେ ଧାନ ବିହନ ଏବେ ଠାନୁ ବାଛବାକେ ପଡ଼ବା। ଏ ସବୁ ସାଙ୍ଗେ ବି ସବୁଠାନୁ ମୂଲ କଥା ହଉଛେ ଆମର ଠାନେ କେତେ ପଇସା ଅଛି, ଏନ୍ତା କରି ଆମକେ ସବୁ କଥାକେ ଜାଣି ରଖିକରି ଠିକ କରବାକେ ପଡ଼ବା ଯେ ଧାନ ଲାଗି ଆମେ କେନ୍ ପ୍ରକାର ବିହନ ନେମା। ଖାଲି ବିହନ ଠିକଟା ନେଇଗଲେ ଯେ ଚାଷ ଭଲ ହେବା ସେନ୍ତା ନେଇ, ସେ ତାର ସନେ ଆମେ ଆମର କ୍ଷେତକେ ପୁଣି ଭଲ କରି ହଲ ନଙ୍ଗଲ କରିକରି ତିଆର କରବାକେ ପଡ଼ବା। ପ୍ରଥମ ବର୍ଷା ପଡ଼ିଲା ଉତାରୁ ମାଟ ବତର ହେଇଗଲେ ଚାର ପାଞ୍ଚ ଥର ଚିରାଧୁରା କରିଦେମା। ମାଟ ନେ ଏକର ପିଛା ଚାର ନୁ ପାଞ୍ଚ ଗାଡି ଲେଖା ସରିଲା ଗୋବର ଖତ କି କମ୍ପୋଷ୍ଟ କେ ଦେମା। ବିହନ ବୁନବାର ଆଗନୁ ଶେଷ ଥର ଚଷଲା ବେଲକେ ମୂଲ ସାର ହିସାବନେ ସବୁଯାକ ଫସଫରସ ଆରୁ ପଟାସ ଜାତୀୟ ସାର ଆରୁ ଜବକ୍ଷାର ଜାନ ସାର ତିନ ଭାଗନୁ ଗୋଟେ ଭାଗକେ ମାର୍ସନେ ଭିରେଇ ଦେମା। ତେନକେ ଜମିକେ ସମାନ କରିଦେମା। ଧାନ ବୁନବାରଟା ଡେରି ନେଇ କରି କରି ଯେତକି ଜଲ୍ଦି ବୁନମା ଗଛ ସେତକି ମଜବୁତି କରି ବଢ଼ବା। ସେଥିନେ ରୋଗ ପୋକ କମ ହେବା ଆରୁ ଫସଲ ବି ଜଲ୍ଦି ହେବା। ଜଲ୍ଦି ହେଲେ ସେ ଜମିନେ ଅଲଗା ଚାଷ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ପୁରାତନୀ କ୍ରମରେ କେତୋଟି ଓଡ଼ିଶୀ ଗୀତ। ଗୋପାଳକୃଷ୍ଣଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅଲେଖ ଚନ୍ଦ୍ର ସାମଲ।

ଶ୍ରୋତାବନ୍ଧୁ, ଆପଣମାନେ ପୁରାତନ କ୍ରମରେ ଶୁଣୁଛନ୍ତି ଓଡ଼ିଶୀ ଗୀତ। କଣ୍ଠ ଦେଇଛନ୍ତି ଅଲେକ୍ସାଣ୍ଡ୍ର ସାମଲ, ଗୀତ ରଚନା ଗୋପାଳ କୃଷ୍ଣ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଆଲବମ୍ରୁ ଭକ୍ତି ଗୀତ କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ ଗୀତ ରଚନା ଅଲେଖ ବିଶ୍ୱାଳ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଭାରତୀ କୃଷ୍ଣ।

ଶ୍ରୋତବନ୍ଧୁ ଶୁଣୁଥିଲେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ପୂର୍ବଭାଗରେ ଗର୍ବୀ ପରଶୁରାମଙ୍କ ଧନୁ ପାଇଁ ରାମ ବାମ ହାତ ବଢ଼େଇଥିଲେ। ଏବେ ସେ ଧନୁରେ ଗୁଣ ଦେଇ ପରଶୁରାମଙ୍କର ପାପଭାରକୁ ଛେଦନ କଲେ। ରାମଙ୍କୁ ନାରାୟଣ ବୋଲି ଜାଣିପାରି ପରଶୁରାମ ତାଙ୍କୁ ପ୍ରଦକ୍ଷିଣ କରି ବାହୁଡ଼ି ଗଲେ। ବିବିଧ ବାଦ୍ୟ ବାଜଣା ଭିତରେ କୃପାନିଧି ପ୍ରଭୁ ଶ୍ରୀରାମ ଅଯୋଧ୍ୟା ନଗରୀରେ ବିଜେ କଲେ। ଏ ଛାନ୍ଦର ବିଶେଷତ୍ୱ ହେଉଛି, ଏଠି ଶ୍ରୀରାମଙ୍କ ଅଯୋଧ୍ୟା ବିଜେକୁ ଉପେନ୍ଦ୍ର ଭଞ୍ଜ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ସହିତ ତୁଳନା କରିଛନ୍ତି। ଏଠି ଶ୍ରୀରାମ ଜଗନ୍ନାଥ, ଅଯୋଧ୍ୟା ନଗରୀ ବଡ଼ଦେଉଳ। ସୀତା ରାମଙ୍କ କୋଳରେ ବସି ବିଷ୍ଣୁଙ୍କ କୋଳରେ ଲକ୍ଷ୍ମୀ ଭଳି ଦିଶିଲେ। ସମୁଦ୍ର ନଦୀ ସହିତ ମିଶିଲା ଭଳି ଦେଖାଗଲା। ଋଷିକୁଲ୍ୟା ନଦୀ ମୁହାଣରେ ନଦୀ ସମୁଦ୍ର ସଙ୍ଗମର ଦୃଶ୍ୟଟି ବୋଧହୁଏ ଭଞ୍ଜଙ୍କୁ ବିଭଳିତ କରିଥିଲା। ତାକୁ ସେ ଏଠି ପ୍ରୟୋଗ କରିଛନ୍ତି ସୀତାରାମଙ୍କ ଅଭେଦ ପ୍ରୀତିକୁ ସୂଚାଇବା ପାଇଁ। ସୀତାଙ୍କୁ ନେଇ ରାମ ବର୍ଷା, ଶୀତ ଏବଂ ଗ୍ରୀଷ୍ମ ଏହି ତିନି ଋତୁ କାଟିଲେ। ଏ ତିନି ଋତୁରେ ଋତୁ ଅନୁରୂପ ସୁଖ ଦେଇ ରାମଙ୍କୁ ବିମୋହିତ କଲେ ସୀତା। ସେହି ରସର ସ୍ୱାଦୁରେ ରସିବା ପାଇଁ ବୀରବର ଉପେନ୍ଦ୍ର ପଣ୍ଡିତମାନଙ୍କୁ ଆହ୍ୱାନ ଦେଇ ଶେଷ କରିଛନ୍ତି କାବ୍ୟର ଷୋଡ଼ଶ ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରଚିତ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନ କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ କୃଷ୍ଣଚନ୍ଦ୍ର ରାୟ ଏବଂ ମିତାରୀ ଚିନ୍ନରା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଏହି ଗୀତଟି ଶୁଣିଛନ୍ତି ବାଗି ଚଳଚ୍ଚିତ୍ରରୁ ଅଭିଜିତ କବିତି କୃଷ୍ଣମୂର୍ତ୍ତି ଏବଂ ସାଥୀଙ୍କ କଣ୍ଠରେ ସମୀରଙ୍କ ରଚନାରୁ ସଙ୍ଗୀତ ଅନନ୍ତ ମିଲିନ୍ଦ।

ଶୁଣନ୍ତୁ, ସଲଚାର ଚଳଚ୍ଚିତ୍ରର ଏହି ଗୀତଟି ସୋନୁ ନିଗମଙ୍କ କଣ୍ଠରେ, ଗୀତିକାର ସମୀର, ସଙ୍ଗୀତ ଅନ୍ନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଲତା ମଙ୍ଗେସ୍କର ଏବଂ ସାଥୀଙ୍କ କଣ୍ଠରେ ଶୁଣନ୍ତୁ ରାମ ତେରି ଗଙ୍ଗା ମୈଲି ଚଳଚ୍ଚିତ୍ରରୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ

0: ରାଜାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା
1: ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ ମିଡ଼ିୟମ ଭାବରେ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଜ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

ଏଇ ଗୀତଟି ଶୁଣୁଛନ୍ତି ମନ ରହିଗଲା ସାତ ସୁରରୀ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ପଦ୍ମା ଏବଂ ବିଷ୍ଣୁ କବି। ଗୀତ ରଚନା ଦିଲୀପ ଜେନା, ସଙ୍ଗୀତ ବାପି ଲହରୀ।

ଶୁଣୁଥିଲେ ସୁନାପଞ୍ଜୁରୀ ଚଳଚ୍ଚିତ୍ରର ଗୀତଟି କବିତା କୃଷ୍ଣମୂର୍ତ୍ତି ଓ ସାଥୀଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସକାନନ୍ଙ୍କୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି।

AIR at 90. ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ପ୍ରେମ ରୋଗୀ ଚଳଚ୍ଚିତ୍ରରୁ ଗୀତଟି ଶୁଣନ୍ତୁ, ଉଦିତ ନାରାୟଣ ଏବଂ ତପୁ ମିଶ୍ରଙ୍କ କଣ୍ଠରେ।

ଏଥର ଶୁଣନ୍ତୁ, କଥା ଦେଇଥିଲି ମାଆକୁ ଏ ଚଳଚ୍ଚିତ୍ରରୁ ଶିବା ଏବଂ ପାମିଲା ଜେନ୍ଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣ ଚନ୍ଦ୍ରା।

ଏଇଥିରେ ନିଜୁ ଧର୍ମ ସହିଲେ ହେଲା ଚଳଚ୍ଚିତ୍ରରୁ କଣ୍ଠ ଦେଇଛନ୍ତି ଅନୁରାଧା ପଡ଼ୁଆଲ ଏବଂ ରୂପକୁମାର ରାଥୋଡ଼, ଗୀତ ନିଜାମ, ସଙ୍ଗୀତ ମନ୍ମଥ ମିଶ୍ରା।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।
1: ନମସ୍କାର ଶ୍ରୋତାବନ୍ଧୁ, ଖୋଲା ଝରକା କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କ ପାଇଁ ନେଇ ଆସିଛି ମୁଁ ସୁମତି ମୁନ। ଆଜି ଆମେ ଶୁଣିବା କିଛି ମିଠା ମିଠା ଗୀତ ସହ କିଛି ଜଣା ଅଜଣା କଥା, ସ୍ଥାନୀୟ ଖବର ଆଉ ଅନେକ କିଛି। ତେବେ କାର୍ଯ୍ୟକ୍ରମର ଆରମ୍ଭରେ ଏକ ସୁବିଚାର ସହ ଆସନ୍ତୁ ଶୁଣିବା ଏହି କଥା। ଶ୍ରୋତାବନ୍ଧୁ, କବି ଜଗନ୍ନାଥ ଦାସ କହିଛନ୍ତି, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଭଗବାନ ମଣିଷକୁ ପ୍ରଦାନ କରିଥିବା ବହୁ ଦିବ୍ୟ ଗୁଣ ମଧ୍ୟରେ କ୍ଷମା ହେଉଛି ଗୋଟିଏ ଗୁଣ। କ୍ଷମା ମଣିଷର ସର୍ବୋତ୍ତମ ଗୁଣ, ଯାହା ହୃଦୟକୁ ପବିତ୍ର ଆଉ ମନକୁ ଶାନ୍ତ କରିଥାଏ। ଏହା ଦୁର୍ବଳତା ନୁହେଁ, ବରଂ ଏହା ଏକ ମହାନ ଆତ୍ମଶକ୍ତିର ପ୍ରତୀକ। କ୍ଷମା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ପାଲଟି ପାରିଥାଏ। ଏହା କ୍ରୋଧ ଉପରେ ନିୟନ୍ତ୍ରଣ ରଖିଥାଏ। ସାଧୁ ସନ୍ଥମାନେ ସେଥିପାଇଁ କହୁଥିଲେ, ଯେଉଁ ବ୍ୟକ୍ତି ଅନ୍ୟକୁ କ୍ଷମା କରିବା ଶିଖିନାହିଁ, ସେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇପାରେ ନାହିଁ। ବାସ୍ତବରେ ଶ୍ରୋତାବନ୍ଧୁ, କ୍ଷମା ଆମକୁ ନିଜ ଭୁଲକୁ ବୁଝିବା, ସମ୍ପର୍କକୁ ବଞ୍ଚାଇବା ଓ ଜୀବନକୁ ଆଗକୁ ବଢ଼ାଇବାର ଶକ୍ତି ଦେଇଥାଏ। କ୍ଷମା ହେଉଛି ଉଦାରତା, କରୁଣା ଆଉ ମହାନୁଭବତା, ଯାହା ଜଣେ ବ୍ୟକ୍ତିର ମନରେ ଥିବା କ୍ରୋଧ, ଅଭିମାନ ଓ ଘୃଣାକୁ ମୁକ୍ତ କରିଦେଇଥାଏ। ତେଣୁ ଶ୍ରୋତାବନ୍ଧୁ, ଆମେ ଅନ୍ୟ ପ୍ରତି ମନରେ କ୍ରୋଧ, ହିଂସା, କପଟ ନ ରଖି କ୍ଷମାରୂପକ ଭାବଟିକୁ ହୃଦୟରେ ଧାରଣ କଲେ ଜଣେ ଭଲ ମଣିଷ ହୋଇପାରିବା। ସେଥିପାଇଁ କୁହାଯାଇଛି ଭାଗବତରେ, ଦଣ୍ଡିବା ସକତି ଯାର ଥାଏ ସେ ପୁଣି କ୍ଷମା ଆଚରଇ। ଏହି ଆପ୍ତବାଣୀ ସହ ଶୁଣନ୍ତୁ ଏକ ମଧୁର ଗୀତା।

ଶ୍ରୋତା ବନ୍ଧୁ, ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟ ସବୁ ବୟସର ଲୋକଙ୍କ ଜୀବନରେ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚିତ ହୋଇଛି। ଆମ ଜୀବନର ଆରମ୍ଭରୁ କ୍ଷୀର ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କ୍ଷୀର ହେଉଛି ଏକ ପୁଷ୍ଟିକର ଖାଦ୍ୟ, ଯାହା ସବୁ ବୟସର ଲୋକେ ନିଜ ଖାଦ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଯେହେତୁ କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ ବହୁମାତ୍ରାରେ ରହିଛି, ଏହା ଆମର ହାଡ଼କୁ ଓ ଦାନ୍ତକୁ ମଜବୁତ ରଖିଥାଏ, ଶକ୍ତି ଯୋଗାଇଥାଏ, ବହୁ ଉପକାର କରିଥାଏ ଆମର। ତେଣୁ ଶ୍ରୋତାବନ୍ଧୁ, କ୍ଷୀରର ଆବଶ୍ୟକତାକୁ ଅଧିକ ଲୋକଙ୍କୁ ଅବଗତ କରାଇବା ଓ ଦୁଗ୍ଧକୁ ବିଶ୍ୱବ୍ୟାପୀ ବ୍ୟବସାୟ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଜୁନ୍ 1 ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ୱ ଦୁଗ୍ଧ ଦିବସ ବା ୱାର୍ଲଡ ମିଲ୍କ ଡେ ଭାବରେ ପାଳନ କରାଯାଏ। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି

ସଂଗଠନ ବା FAO ଦ୍ୱାରା କ୍ଷୀରକୁ ଖାଦ୍ୟରେ ଗୁରୁତ୍ୱ ଦେବା ପାଇଁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବା ସକାଶେ ଘୋଷଣା କରାଯାଇଥିଲା। ବିଶ୍ୱ ଦୁଗ୍ଧ ବଜାର ହେଉଛି ବିଶ୍ୱ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଭାରତୀୟ ଅର୍ଥନୀତିର ସ୍ଥାପନାରେ ଏହାର ମହତ୍ଵ ରହିଛି। ଭାରତ ହେଉଛି ଦୁଗ୍ଧର ବୃହତ୍ତମ ଉତ୍ପାଦକ। ଦୁଗ୍ଧ ତଥା ଦୁଗ୍ଧଜାତ ଜନିତ ଅନ୍ୟାନ୍ୟ ସମସ୍ତ ଖାଦ୍ୟ ଏହି ଉଦ୍ୟୋଗ ସହିତ ଜଡ଼ିତ କାର୍ଯ୍ୟକଳାପ ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ଦିନଟି ଉଦ୍ଦିଷ୍ଟ ଅଟେ। ବିଶ୍ୱ ଦୁଗ୍ଧ ଦିବସକୁ ପ୍ରଥମେ 2001 ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ମନୋନୀତ କରାଯାଇଥିଲା। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା, ଦୁଗ୍ଧର ପୌଷ୍ଟିକ ଗୁଣ ବିଷୟରେ ସଚେତନ କରିବା ତଥା ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟଙ୍କ ସହାୟତା କରିବା। FAO ସଂଗୃହୀତ ତଥ୍ୟ ଅନୁସାରେ ଦୁଗ୍ଧଜନିତ ଅନ୍ୟାନ୍ୟ ଉତ୍ପାଦ କ୍ଷେତ୍ର ଦ୍ୱାରା 1 ବିଲିୟନ୍ ଅଧିକ ଲୋକଙ୍କ ଜୀବିକା ସଂଶ୍ଲିଷ୍ଟ ଏବଂ ବିଶ୍ୱରେ 6 ବିଲିୟନ୍ ଅଧିକ ଲୋକ ଦୁଗ୍ଧ ତଥା ଦୁଗ୍ଧଜାତ ଖାଦ୍ୟ ଖାଉଛନ୍ତି। ତେଣୁ ଏଥିରୁ ଜଣାଯାଏ ଯେ କ୍ଷୀର ଏକ ବିଶ୍ୱସ୍ତରୀୟ ଖାଦ୍ୟ ଅଟେ। ଶ୍ରୋତାବନ୍ଧୁ, ଆପଣମାନେ ମଧ୍ୟ ଏହି ଦୁଗ୍ଧଜାତ ଦ୍ରବ୍ୟକୁ ଆପଣେଇବା ସହ ନିଜକୁ ଜାତୀୟ ଅର୍ଥନୀତିରେ ଦୁଗ୍ଧ ଶିଳ୍ପର ବିକାଶରେ ସହାୟକ ହେବା।

ଶ୍ରୋତା ବନ୍ଧୁ, ମାତାପିତା ହେଉଛନ୍ତି ଭଗବାନଙ୍କର ପ୍ରତିରୂପ। ତେଣୁ କୁହାଯାଏ, ପିତୃଦେବ ଭବ ମାତୃଦେବ ଭବ। ପିଲାଙ୍କ ପାଇଁ ଏ ପୃଥିବୀରେ ମାତାପିତା ସାକ୍ଷାତ ଈଶ୍ୱରଙ୍କ ରୂପ, ଯେଉଁମାନେ ନିଜ ସନ୍ତାନକୁ ସୁଖ ଶାନ୍ତି ଦେବା ପାଇଁ ପ୍ରତିଟି ମୁହୂର୍ତ୍ତ, ଦିନ କିମ୍ବା ରାତି, ଅହରହ ପରିଶ୍ରମ କରିଥାନ୍ତି। ଶିଶୁ ଭିତରେ ଈଶ୍ୱର ପ୍ରାଣ ସଞ୍ଚାର କରିଥାନ୍ତି ସତ, କିନ୍ତୁ ପିଲାଙ୍କର ସକଳ ଦାୟିତ୍ୱ ତୁଲାଇବା ପାଇଁ ପିତାମାତାଙ୍କୁ ପ୍ରତି ପିଲାଙ୍କ ପାଇଁ ଉପହାର ସ୍ୱରୂପ ଦେଇଥାନ୍ତି। ପିଲାଙ୍କୁ ଦୁନିଆକୁ ଆଣିବା ଓ ସେମାନଙ୍କୁ ସୁସ୍ଥ ତଥା ସୁରକ୍ଷିତ ଭାବରେ ଜୀବିତ ରଖିବା ଛୋଟ କାମ ନୁହଁ। ସେମାନ ପିଲାଙ୍କ ସମଗ୍ର ଜୀବନ ପାଇଁ ଯୋଗ୍ୟ ଏବଂ ସ୍ୱାବଲମ୍ବୀ କରି ପିତାମାତା ନିଜ ପରିବାରକୁ ଭଲ ପାଇବା ଓ ପୋଷଣ କରିବା ପାଇଁ ଯଥାସମ୍ଭବ କାର୍ଯ୍ୟ କରିବାକୁ କଠିନ ପରିଶ୍ରମ କରିଥାନ୍ତି। ତେଣୁ ମାତାପିତାଙ୍କ ଏଭଳି ମହାନ ପ୍ରୟାସକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଜୁନ୍ ମାସର 1 ତାରିଖରେ ବିଶ୍ୱ ଅଭିଭାବକ ଦିବସ ପାଳନ କରାଯାଇଥାଏ। ଜୀବନର ପ୍ରତିଟି ମୁହୂର୍ତ୍ତ ଓ ପ୍ରତ୍ୟେକ ଦିନ ମାତାପିତା ନିଜ ସନ୍ତାନକୁ ଖୁସି ଦେବା ପାଇଁ ପ୍ରୟାସ କରିଥାନ୍ତି। ସେଭଳି ମାତାପିତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇବା ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କ ସକାଶେ ଏହି ଦିନକୁ ପାଳନ କରାଯାଏ। ଶ୍ରୋତାବନ୍ଧୁ, ଜାତିସଂଘର ନିୟମ ଅନୁଯାୟୀ

ସାରା ବିଶ୍ୱରେ ବିଶ୍ୱ ଅଭିଭାବକ ଦିବସ ପାଳନ କରାଯାଉଛି। 1980 ଦଶକରେ ମିଳିତ ଜାତିସଂଘ ପରିବାର ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା। 1983 ମସିହାରେ ଅର୍ଥନୈତିକ ଓ ସାମାଜିକ ପରିଷଦର ସୁପାରିଶକୁ ଆଧାର କରି ସାମାଜିକ ବିକାଶ ଆୟୋଗ ବିକାଶ ପ୍ରକ୍ରିୟାରେ ପରିବାରର ଭୂମିକା ଉପରେ ନିଷ୍ପତ୍ତି ନେଇ 9 ଡିସେମ୍ବର 1999 44 ବିଭକ୍ତକ ବୟସୀ ରିଜୋଲ୍ୟୁସନରେ ସାଧାରଣ ସଭା 1994 ପରିବାରର ଆନ୍ତର୍ଜାତୀୟ ବର୍ଷ ଭାବେ ଘୋଷଣା କରିଥିଲା। 1993 ରିଜୋଲ୍ୟୁସନ 47/237 ସାଧାରଣ ସଭା ସ୍ଥିର କରିଥିଲା ପ୍ରତିବର୍ଷ ମେ 15 ତାରିଖକୁ ଆନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯିବ, କିନ୍ତୁ 2012 ମସିହାରେ ସାଧାରଣ ସଭା ମାତା ପିତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଜୁନ୍ 1 ତାରିଖକୁ ବିଶ୍ୱ ଅଭିଭାବକ ଦିବସ ବା ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ସେହିଦିନଠୁ ଆମେ ଅଭିଭାବକ ଦିବସ ଜୁନ୍ 1 ତାରିଖରେ ପାଳନ କରୁଛୁ। ଏହିଦିନ ମାତା ପିତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥାଏ।

ଆପଣମାନେ ଶୁଣୁଛନ୍ତି ସ୍ଥାନୀୟ ଖବର ମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଚରକା। ଶ୍ରୋତାବନ୍ଧୁ, ସାରା ଦେଶରେ ପ୍ରଚଣ୍ଡ ରୌଦ୍ରତା ଉପରେ ଜ୍ୱଳରାରେ ଲୋକେ ଏବେ ଛଟପଟ ହେଉଛନ୍ତି। ଦେଶର ଅଧିକାଂଶ ଭାଗରେ ପାରଦ 45 ଡିଗ୍ରୀରୁ 48 ଡିଗ୍ରୀ ସେଲସିୟସ୍ ପାରି କରିସାରିଛି। ଦେଶର ବିଭିନ୍ନ ରାଜ୍ୟ ସମେତ ଆମ ଓଡ଼ିଶା ଆଉ ଆମ ଜିଲ୍ଲା ଏହି ଭୟଙ୍କର ହିଟ୍ ୱେଭ୍ ବା ଲୁ କବଳରେ କବଳିତ ହୋଇସାରିଛି। ଶ୍ରୋତାବନ୍ଧୁ, ଏପରି ଜୀବନହନ୍ତା ଗରମ ଅନୁଭୂତ ହେବାର କାରଣ କ'ଣ ଆପଣମାନେ ଜାଣିଛନ୍ତି? ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଭଳି ଗରମ ବା ତାପମାତ୍ରା ବୃଦ୍ଧି ପଛରେ କେବଳ ସ୍ଥାନୀୟ କାରଣ ଦାୟୀ ନୁହେଁ, ବରଂ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ଶକ୍ତିଶାଳୀ ସୁପର ଏଲ୍ ନିନୋ ଦାୟୀ। ଏହା 150 ବର୍ଷର ରେକର୍ଡ଼କୁ ଭାଙ୍ଗିବା ସହ ଆମ ଦେଶରେ ମରୁଡ଼ି କିମ୍ବା ବନ୍ୟା ସୃଷ୍ଟି କରିପାରେ। ପ୍ରକୃତିର ଏହି ରୂପ ସାଧାରଣ ଲୋକଙ୍କ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିପାରେ। ଇତିହାସ କୁହେ, ଆଗରୁ 4 ଥର ସୁପର ଏଲ୍ ନିନୋର ସାମ୍ନା କରିଛି ମାନବ ଜାତି। ଚଳିତ ବର୍ଷ 5ମ ଥର ପାଇଁ ଏହି ସୁପର ଏଲ୍ ନିନୋ ଦେଖାଦେଇଛି। ଏହି ଏଲ୍ ନିନୋ କ'ଣ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଶ୍ରୋତାବନ୍ଧୁ, ତେବେ ଜାଣି ରଖନ୍ତୁ, ପ୍ରଶାନ୍ତ ମହାସାଗରର ଜଳ ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ଗରମ ହେଲେ ତାହାକୁ ଏଲ୍ ନିନୋ କୁହାଯାଏ। ଯେତେବେଳେ ସମୁଦ୍ର ତାପମାତ୍ରା ଯଥେଷ୍ଟ ଓ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଥାଏ, ସେତେବେଳେ ଏହା ସୁପର ଏଲ୍ନିନୋର ରୂପ ନେଇଥାଏ। ସମୁଦ୍ର ଉଷ୍ମତା ହେବାର ଏହି ପ୍ରକ୍ରିୟା ପବନର ଦିଗକୁ ପରିବର୍ତ୍ତନ କରେ, ଯାହାଫଳରେ ବୈଶ୍ୱିକ ସ୍ତରରେ ପାଣିପାଗ ଚକ୍ରରେ ବାଧା ସୃଷ୍ଟି ହୋଇଥାଏ। ଏହି ବିପର୍ଯ୍ୟୟ ତାହାର ପ୍ରଭାବ ସାରା ବିଶ୍ୱରେ ଏକ ଭୟଙ୍କର ରୂପ ନେଇପାରେ। ଅକଳ୍ପନୀୟ ଗରମ କିମ୍ବା ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ହେବ। ଅନ୍ୟପକ୍ଷରେ ଏହାର ପ୍ରଭାବରେ ବହୁ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ଼ ଓ ବାତ୍ୟାର ସମ୍ଭାବନା ଦେଖାଦେବ।

ପ୍ରବଳ ଗରମ ହୋଇ ନଦୀ ପୋଖରୀ ଶୁଖିଯିବ, ଫସଲ ହାନି ହେବ, ପାନୀୟ ଜଳର ଅଭାବ ଦେଖାଦେବ। ଶ୍ରୋତାବନ୍ଧୁ, ପ୍ରକୃତି ଆଗରେ ଆମେ ସମସ୍ତେ ଦାସ ଅଟୁ। ଯେଉଁ ପ୍ରକୃତିକୁ ଆମେ ନିଜ ହାତରେ ବିଗାଡ଼ୁଛୁ, ସେହି ହାତରେ ପ୍ରକୃତିକୁ ସଜାଡ଼ିବାର ଦାୟିତ୍ୱ ନେଲେ ହୁଏତ ଆମେ ସୁରକ୍ଷିତ ଜୀବନଟିଏ ଜିଇଁବା। ଏହି ସନ୍ଦେଶ ଶୁଣିବା ଆଉ ଏକ ଗୀତ।

ଶ୍ରୋତବନ୍ଧୁ, ଭାରତୀୟ ସିନେମା ଜଗତର ଜଣେ ମହାନ କଳାକାର ହେଉଛନ୍ତି ନର୍ଗିସ ଦତ୍ତ। ଆଜି ହେଉଛି ତାଙ୍କର ଜନ୍ମ ଜୟନ୍ତୀ। ସେ 1 ଜୁନ୍ 1929 କଲିକତାରେ ଜନ୍ମ ନେଇଥିଲେ। ତାଙ୍କର ପିତା ବୃତ୍ତିରେ ଜଣେ ଡାକ୍ତର ଏବଂ ମାତା ଜଣେ ସଙ୍ଗୀତ ଗାୟିକା ଥିଲେ। ନର୍ଗିସ ଦତ୍ତ 1940 ଏବଂ 1950 ଦଶକରେ ଭାରତୀୟ ସିନେମାରେ ଜଣେ ଅଗ୍ରଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ଥିଲେ। 1957 ମୁକ୍ତିଲାଭ କରିଥିବା ସୁପରହିଟ୍ ସିନେମା ମଦର ଇଣ୍ଡିଆରେ ସେ ରାଧା ଭୂମିକାରେ ଅଭିନୟ କରି ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ। ଏହା ବ୍ୟତୀତ ଆୱାରା, ଶ୍ରୀ 420, ଚୋରି ଚୋରି ଓ ବର୍ଷାତ ଭଳି ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି। 1967 ରାତ ଔର ଦିନ ସିନେମା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ନର୍ଗିସ୍ ପ୍ରସିଦ୍ଧ ଅଭିନେତା ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ। ସେ ଜଣେ ଅଭିନେତ୍ରୀ ହେବା ସହ ସମାଜସେବୀ ମଧ୍ୟ। ପରବର୍ତ୍ତୀ ସମୟରେ ରାଜ୍ୟସେବାକୁ ମନୋନୀତ ହୋଇ ରାଜନୀତି କ୍ଷେତ୍ରରେ ମଧ୍ୟ ନର୍ଗିସ୍ ଯୋଗଦାନ କରିଥିଲେ। 1981 ମେ 3 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ନର୍ଗିସ୍ ଦତ୍ତ ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତ୍ରୀ ଅଟନ୍ତି। ତାଙ୍କର ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ସର୍ବଦା ଭାରତୀୟ ସିନେମା ଜଗତର ଅମଳିନ ତାରକା ହୋଇ ସମସ୍ତଙ୍କ ମନେ ରହିଥିବେ ନର୍ଗିସ୍ ଦତ୍ତ।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଦେଖୁଥିବା ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ହେତୁ ଜୀବଜନ୍ତୁ, ପଶୁପକ୍ଷୀ, ମଣିଷ ସଭି ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ପ୍ରଖର ଗରମର ସାମ୍ନା କରି ବହୁ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଗରମ ହେତୁ ଦେହର ଜଳୀୟ ଅଂଶ କମିଯାଉଛି, ଫଳରେ ବ୍ୟକ୍ତି ଦୁର୍ବଳ ଅନୁଭବ କରିଛି ଏବଂ ବେଳେବେଳେ ବାନ୍ତି ହେଉଛି। ହାତ, ପାଦ, ପେଟର ମାଂସପେଶୀ ଟାଣି ହୋଇଯାଇଥାଏ ଏହି ଗରମ ହେତୁ। ବହୁ ଲୋକ ହିଷ୍ଟ୍ରୋକ୍ର ଶିକାର ହୋଇ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଅଂଶୁଘାତ ହେଲେ ଶରୀରର ତାପମାତ୍ରା ବହୁତ ବଢ଼ିଯାଏ, ରୋଗୀ ଅଚେତ ହୋଇପଡ଼ନ୍ତି, ତା ସହିତ ମୃତ୍ୟୁର ମଧ୍ୟ ଆଶଙ୍କା ରହିଥାଏ। ଶରୀରରୁ ଜଳୀୟ ଅଂଶ କମିଗଲେ ଲୋ ବ୍ଲଡ୍ ପ୍ରେସର ହୋଇଥାଏ, ଯାହାଦ୍ୱାରା ମୁଣ୍ଡ ବୁଲିବା ଦେଖାଯାଏ। ଚର୍ମ ସମସ୍ୟା, ଶ୍ୱାସ ସମସ୍ୟା, ହୃଦରୋଗ ଭଳି ଜଟିଳ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ ଏହି ତାପମାତ୍ରା। ତେବେ ଶ୍ରୋତା ବନ୍ଧୁ, ପ୍ରଚଣ୍ଡ ଖରାରୁ ରକ୍ଷା ପାଇବାକୁ ହେଲେ ଆମକୁ କିଛି ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ। ଘରେ ରୁହନ୍ତୁ କି ବାହାରେ, ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ, କାରଣ ଜୀବନ ପ୍ରତି ଥିବା ବିପଦରୁ ମୁକ୍ତି ପାଇବାକୁ ହେଲେ ଆମକୁ ସଚେତନ ହେବା ନିତାନ୍ତ ଆବଶ୍ୟକ। ଯଦି ଅନିବାର୍ଯ୍ୟ କାରଣ ହେତୁ ବାହାରକୁ ଯିବାକୁ ପଡ଼େ, ତେବେ ଆପଣମାନେ ସତର୍କତା ଅବଲମ୍ବନ ସହ ଖରାରୁ ରକ୍ଷା ପାଇବା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ। ଶ୍ରୋତାବନ୍ଧୁ, ଖରାଦିନେ ସ୍ୱାସ୍ଥ୍ୟ ସମସ୍ୟାରୁ ବର୍ତ୍ତିବା ପାଇଁ କିଛି ଟିପ୍ସ ମନେ ରଖନ୍ତୁ। ଦିନକୁ ଆବଶ୍ୟକତାଠାରୁ ଅଧିକ ପାଣି ପିଅନ୍ତୁ। ORS, ଲେମ୍ବୁ ପାଣି, ବେଲପଣା, ଘୋଳ ଦହି ଆଦି ପିଇବା ଦେହ ପାଇଁ

ଦରକାରୀ ଅଟେ। ଅତି ଆବଶ୍ୟକ ନହେଲେ ବାହାରକୁ ଯିବା ନାହିଁ। ହାଲୁକା ରଙ୍ଗର ଢିଲା ପୋଷାକ ପିନ୍ଧିବା, ବାହାରକୁ ଯିବା ସମୟରେ ଛୋତା, ଟୋପି ଓ ଓଦା ଗାମୁଛା ବ୍ୟବହାର କରିବା, ତରଭୁଜ, କାକୁଡ଼ି ଆଦି ପାଣିଯୁକ୍ତ ଖାଦ୍ୟ ଖାଇବା, ତେଲ ମସଲାଯୁକ୍ତ ଖାଦ୍ୟଠୁ ଆମେ ଦୂରେଇ ରହିବା, ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବା। ଶ୍ରୋତାବନ୍ଧୁ, ଏହି ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା, ସତର୍କ ରହିବା ଓ ସୁରକ୍ଷିତ ରହିବା।

ଶ୍ରୋତା ବନ୍ଧୁ, ଏଥର ସ୍ଥାନୀୟ କିଛି ଖବର ସହିତ ପାଣିପାଗ ବିଷୟରେ କିଛି କଥା ଜାଣିବା। କୋକସରା ବ୍ଲକର ବିଭିନ୍ନ ଗାଁରେ ଗତ ଶନିବାର ଦିନ ହୋଇଥିବା କାଳବୈଶାଖୀର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବରେ ହଠାତ୍ ପାଗ ବଦଳିବା ସହ ପ୍ରବଳ ଘଡ଼ଘଡ଼ି, ବିଜୁଳି ଓ ଝଡ଼ ପବନ ସହ ବର୍ଷା ହେତୁ ବ୍ଲକର କୁସୁମଖୁଣ୍ଟି, ଡଙ୍ଗରିଗୁଡ଼ା, କାଶୀବାହାଲ, ଫୁପକା, ରେଙ୍ଗାଲପାଲି, ଛିଲ୍ପାମାଲ ଓ ମୂଷାପାଲି ଭଳି ଅନେକ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ନର୍ଲା ବ୍ଲକ ଅନ୍ତର୍ଗତ ତୁଳା ଗାଁ କ୍ଲଷ୍ଟର ତରଫରୁ ଚାକିରିରୁ ଅବସର ନେଇଥିବା ଶିକ୍ଷକ ଗୁଣନିଧି ପ୍ରଧାନଙ୍କ ସେବାନିବୃତ ସମାରୋହ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଏଥର ଜାଣିବା ପାଣିପାଗ କଥା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କ ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ପାଣିପାଗର ପରିବର୍ତ୍ତନ ହେବାର ଆଶଙ୍କା ନାହିଁ। 4 ଦିନ ଧରି ବର୍ଷାର ସମ୍ଭାବନା ରହିବା ପାଇଁ ପାଣିପାଗଙ୍କର ସୂଚନା ରହିଛି। ଏହା ସହିତ କାଳବୈଶାଖୀର ପ୍ରଭାବ ରହିବ।

ଶ୍ରୋତାବନ୍ଧୁ, ସମୟ ସୂଚନା ଦେଇସାରିଛି ଆମକୁ କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ତେବେ ତା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ମତାମତ ଦେଇ ନିଶ୍ଚିତ କାର୍ଯ୍ୟକ୍ରମ ସମ୍ପର୍କିତ କଥା ଚିଠିରେ ରଖିବେ ବା ହ୍ୱାଟ୍ସଆପ୍ରେ ରଖିବେ। ଠିକଣାଟି ଆପଣମାନେ ଜାଣିଛନ୍ତି, ତଥାପି କହି ରଖୁଛୁ। ଆମ ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660। ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ତେବେ ଏଥିସହିତ ବିଦାୟ ନେଉଛୁ କାର୍ଯ୍ୟକ୍ରମରୁ। ଆଉ ଏକ ନୂଆ ଅଧ୍ୟାୟ ପୁଣି ଆସନ୍ତାକାଲି ସହ ଭେଟିଦେବୁ ଆପଣମାନଙ୍କୁ। ସେତେବେଳେ ଯାଏଁ ରହୁଛୁ, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ଆଗରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ଅସୀମା ପଣ୍ଡା, ବିଭୁଦତ୍ତ ନାୟକ, ପ୍ରଦୀପ କୁମାର ଫୁଲାଇ ଏବଂ ଚନ୍ଦ୍ରିକା ଦାସ। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ନେଇ ଉପସ୍ଥିତ ହେବୁ ଆଜି ଦିନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଅଧିବେଶନ ପ୍ରାରମ୍ଭରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଏୟାରଲିଫ୍ଟରୁ ଏହି ଗୀତଟି। ମିଳିତ କଣ୍ଠରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅମାଲ ମଲ୍ଲିକ, ଅରିଜିତ ସିଂ ଏବଂ ତୁଲସୀ କୁମାର।

ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କଥାଚିତ୍ର ଖୁବସୁରତ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଏବଂ ରେଶ୍ମୀ ସତୀଶ, ଗୀତି କାର ଇକ୍ରମ ରାଜସ୍ଥାନୀ, ସଙ୍ଗୀତକାର ସ୍ନେହା ଖାନୱାଲକର। କଥାଚିତ୍ର ଖୁବସୁରତ।

ଏଥର କଥଚିତ୍ର କଜରାରେ କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ ଏବଂ ଶ୍ରେୟା ଘୋଷାଲ। ଗୀତ ଲେଖିଛନ୍ତି ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ। କଥଚିତ୍ର କଜରାରେ।

ଏଥିରେ ଶୁଣନ୍ତୁ ହଣ୍ଟେଡ୍ କଥାଚିତ୍ରରୁ ଏହି ଗୀତଟି କଣ୍ଠଧାନ କରିଛନ୍ତି ଦ୍ୱୈତ କଣ୍ଠରେ କେକେ ଏବଂ ସୁଜାନ, ଗୀତିକାର ସକିଲ ଆଜମୀ, ସଙ୍ଗୀତକାର ଚିରନ୍ତନ ଭଟ୍ଟ। କଥାଚିତ୍ର ହଣ୍ଟେଡ଼।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା କିମ୍ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଏଥର କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ତପନ ପଟ୍ଟନାୟକଙ୍କ ଗୀତ ରଚନା।

0: ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: আচ্ছা দাশবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
1: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি, এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାଶବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାଶବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅସୀମା ପଣ୍ଡା ଏବଂ ବିଭୁଦତ୍ତ ନାୟକ। ଗୀତ ରଚନା କରିଛନ୍ତି ତପନ ପଟ୍ଟନାୟକ।

ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଏଥର କଣ୍ଠଦାନ କରିଛନ୍ତି ଶିଳ୍ପୀ ଚନ୍ଦ୍ରିକା ଦାସ, ଗୀତ ରଚନା କରିଛନ୍ତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ।

0: ପାର୍ମା। ସେଟା ମାନେ ହେଲେ ସିଙ୍ଗାପୁଆ ଆର୍ ଗୁଟେ ହେଲା ପାଏନ୍ ପୁଆ। ସିଙ୍ଗାପୁଆର ପତର ଗୁଚ୍କିଆ ଆର୍ ଲମା, ମୂଲ ମୁଟା ଆରୁ ଉପରଆଡ଼େ ଗୁଜିଆ ହେଇଥିସି। ଦୁଇ ତିନି ମାସର ପୁଆର ଓଜନ 500-750 ଗ୍ରାମ ତକ୍ ହେଇଥିସି। ପାଏନ୍ ପୁଆର ପତର ଉଷାର ଆରୁ ସାନ୍ ସାନ୍। ଇ ପୁଆର ମୂଲ ଆରୁ ଅଗ୍ ଭାଗ ପ୍ରାୟ ସମାନ ଗୁଲେଇର ଥିସି। ଆମେ ଯେନ୍ ପୁଆ ବିହନ ହିସାବରେ ନେମା ସେଟା 3-4 ଫୁଟ ବାଗିର ଡେଙ୍ଗ ହେଇଥିବାର କଥା। ପୁଆକେ କୁଡ଼ିଲା ବେଲ୍କେ ଧ୍ୟାନ ଦେମା ଯେ ତାର କନ୍ଦା ଯେନ୍ତା ନଷ୍ଟ ନାଇଁ ହେବା। ପୁଆ ଲଗାବାର ଆଗ୍ନୁ ପୁରୁଣା ଚେରମନ୍କେ ଭଲ୍ କରି କାଟିଦେମା ବେଲେ ପଛକେ ଚାରାଟା ଭଲ୍ କରି ବଢ଼ିପାର୍ସି। ଯଦି କଦଲି ପୁଆ ଖୁବ୍ ଦୂରରୁ ଅନା ହେଇଛେ, ତାର ଉପରେ ଲାଗିଥିବା ଶୁଖିଲା ପତର ଆରୁ ଡାଲ୍ମନ୍କେ କାଟିକରି ଫିକିଦେମା। ତେନ୍କେ ଯାଇକରି ତାକେ ବିଶୋଧନ କର୍ମା। ଆମେ ଯଦି ବିହନ ବିଶୋଧନ କରିକରି ଲଗାମା, ଗଛଟା ନିରୋଗିଆ ହେଇକରି ବଢ଼ିପାର୍ବା ଆର୍ ତାର୍ ସନେ ଅଧିକ କଦଲି ବି ଗଛେ ଧର୍ବା। ଯେଥିର୍ ଲାଗି ଆମର୍ ଚାଷୀ ଭାଇମାନେ କରିଥିବା ପରିଶ୍ରମ ହିସାବ ନେ ସେମାନଙ୍କେ ଲାଭ ମିଳିପାର୍ବା। ଆମେ ଏବେ ଜାନ୍ମା କଦଲି ପୁଆକେ କେନ୍ତା କରି ଆରୁ କାଣା କାଣା ନିକରି ବିଶୋଧନ କର୍ମା। ପ୍ରଥମେ ଇଥିର୍ ଲାଗି ବ୍ୟବହାର କର୍ବାକେ ଥିବାର ବିଶୋଧକ ନେମା, ଯେନ୍ଟା ମାନେ ହେଲେ ସେରେସାନ୍ କି ନା ହେଲେ ଡିଥେନେମ୍ 45। ସେରେସାନ୍ ଉଷକେ ଗୁଟେ ଲିଟର ପାଏନ୍ରେ 1 ଗ୍ରାମ ହିପାସେ ଗୁଲିଦେମା ଆରୁ ଡିଥେନେମ୍ 45କେ ଲିଟ୍ରେକ୍ ପାଏନ୍ରେ 3 ଗ୍ରାମ ହିସାବରେ ଗୁଲିଦେମା, ଯେନ୍ତାକି ପାଏନ୍ ସନେ ଭଲ୍ କରିଟା ମାନେ ଗୁଲି ହେଇଯିବା। ତେନ୍କେ ବାଲ୍ଟି କି ବଡ଼ ଜାଗା ଗୁଟେକିନେ ଇ ଓଷୋ ପାଏନ୍ ମାନ୍କେ ରଖିଦେଇକରି ତାର୍ ଭିତରେ ନେ ପୁଆର ମୂଲ୍କେ 10 ମିନିଟ୍ ତକ୍ ବୁଡ଼େଇକରି ରଖିଦେମା। ଯଦି ଇ 2ଟା ଓଷୋ ନେଇ ମିଲ୍ଲା ବେଲେ ବି ତାର୍ ବଦଲା ଆମେ 1 ଗ୍ରାମ ବାଭିଷ୍ଟିନ୍ କି ଜେକେଷ୍ଟିନ୍ 1 ଲିଟର ପାଏନ୍ରେ ଗୁଲିକରି ବିହନ ବିଶୋଧକ ହିପାସେ ବ୍ୟବହାର କରିପାର୍ମା। ଆର୍ ଗୁଟେ କଥା ଆମେ ମନେ ରଖ୍ମା ଯେ ଯେନ୍ ଜାଗାମାନ୍କେ କଦଲି ଗଛେ ନେମାଟୋଡ୍ ବେଶୀ ଲାଗୁଥିବା, ସେନ୍ତା ଜାଗାମାନ୍କେ ଫିରାଡ଼ନ୍ ଓଷୋକେ ପୁଆ ଲଗାବାର ଆଗ୍ନୁ ତାକେ ଲଗାବାର୍ ଲାଗି ଖୁଲା ହେଇଥିବାର ଗାତେନେ ପକାବାର୍ କଥା। ତେନ୍କେ ପୁଆ ଲଗାଲା ବେଲ୍କେ ଧ୍ୟାନ ଦେମା ଯେ ପୁଆଟା ବଙ୍କା ନେଇ କରି ସିଧା ହେଇକରି ଗାତେନେ ରଖ୍ମା। ଗାତେନେ ଲଗାଲା ଉତାରୁ ଚାରାଡ଼େ ଥିବାର ମାଟକେ ଗାତେନେ ଝପେଇ ଦେଇକରି ଭଲ୍ କରି ମାଟକେ ଦବେଇ ଦବେଇ ଦେମା। ଏନ୍ତା କରି ପୁଆ ଲଗାମା ଯେ କନ୍ଦା ଉପର ମାଟ ଠାନୁ 1.5-2 ଭିତା ବାଗିର ତଲେ ରହେବା। ଆମେ ସବେ ଜାଣିଛୁ ଯେ ଯେନ୍ ସେ ଚାଷ କଲେ ବି ତା ଠିକ୍ ହିପାସେ ଯତ୍ନ ରତନ ନେଇ କର୍ମା ବେଲେ ଭଲ୍ ଅମଲ୍ ନେଇ ମିଲେ। ହେନ୍ତା କଦଲି ଚାଷ ବିଷୟରେ ଆମେ ଏବେ ଯେନ୍ ସବୁ କଥା ଜାଣିଲୁ, ତାକେ ଚାଷ ନେ ଲଗାଲେ କଦଲି ଚାଷନୁ ଆଗଠାରୁ ଆମେ ଅଧିକ ଲାଭ ପାଇପାର୍ମା।
1: ଶୁଣୁଥିଲେ ଚାଷର କଥା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ପ୍ରତିଥର କିଛି ଭଲ କରିବାର ପ୍ରୟାସ ଆମ କାର୍ଯ୍ୟକ୍ରମ ଶକ୍ତି ରୂପାର, ଆଉ ଆଜି ମଧ୍ୟ ସେମିତି କିଛି। ଆଉ ଆପଣଙ୍କ ସହିତ ମୋ ପଙ୍କଜିନୀ ଗୁରୁ, ନମସ୍କାର। ଏମିତି ତ ଏଇ ଦୁନିଆରେ, ଏଇ ସମାଜରେ ଭଲ ଭଲ ପାହ୍ୟାରେ ଉଚ୍ଚ ପଦରେ ଅଧିଷ୍ଠିତ ଅନେକ ବ୍ୟକ୍ତିବିଶେଷ ଅଛନ୍ତି, କିନ୍ତୁ ଭଲ ମଣିଷ କେତେଜଣ କହିଲେ? ଆଉ ଗୋଟିଏ ବିଷୟ ହେଉଛି, ଆଜିର ସମାଜରେ ସ୍ୱାର୍ଥ ନଥିଲେ କିଏ କାହାକୁ ସାହାଯ୍ୟ କରୁନାହାନ୍ତି। କେମିତି କେମିତି ବିଚିତ୍ର ମନୋଭାବ ଥିବା ଲୋକଙ୍କୁ ଦେଖିବାକୁ ମିଳୁଛି। ଯେତେ ଯେତେ ସୁବିଧାବାଦୀ ହୋଇ ଚାଲୁଛୁ ଆମେ, ସେତେ ସେତେ ଚ୍ୟାଲେଞ୍ଜ ବା ଆହ୍ୱାନ ଆମ ଆଗରେ ଠିଆ ହେଉଛି। ଆପଣମାନେ ଅନୁଭବ କରୁଥିବେ, ଆଉ କିଛି ଘଟଣାକୁ ଦେଖିକି ମଧ୍ୟ ଆପଣ ଭଲ ଭାବରେ ଜାଣିପାରୁଥିବେ। ଭଉଣୀମାନେ, ବର୍ତ୍ତମାନ ନିଜକୁ ଅତି ଚାଲାକ ମନେ କରୁଥିବା ମଣିଷ ନିଜର ଚକ୍ରବ୍ୟୁହରେ ନିଜେ ଫସିଯାଇଛି। ତା ଜୀବନରେ କେତେ ବଡ଼ ବଡ଼ ବିପଦ ଦେଖାଦେଲାଣି, ତଥାପି ସୁଖ ସ୍ୱାଚ୍ଛନ୍ଦ୍ୟ ବିଳାସମୟ ଜୀବନ ଜୀଇଁବାର ଆଶା ତାର ଅସୁମାରୀ। ଆଲୋକ, ବାୟୁ, ପାଣି, ମାଟି, ସାରା ପରିବେଶ ପ୍ରଦୂଷିତ କରିସାରିଲାଣି। ସେସବୁକୁ ଆଡ଼ କରିଦେଇ ନିଶ୍ଚିନ୍ତରେ ଆଗକୁ ଆଗେଇ ଚାଲିଛୁ ଆମେ, କିନ୍ତୁ ବୈଚାରିକ ମାନସିକ ପ୍ରଦୂଷଣ ଠାରୁ ଆମେ ନିଜକୁ କେମିତି ମୁକ୍ତ କରିବା କହିଲେ? ଆଜି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଗଣିତ ବିପଦ ଆମ ଆଖି ଆଗରେ, ଆମ ଜୀବନ ଆଜି ବିପଦ ମୁହାଁ, ତଥାପି ଏତେ ଗୁରୁତ୍ୱ ଦେଉନୁ ଆମେ। ସେଥିପାଇଁ ସମସ୍ତେ ସାମୂହିକ ଭାବରେ ଚିନ୍ତା କରିବା, ବିଚାର କରିବା ଆବଶ୍ୟକ। ସାରା ପୃଥିବୀ, ସାରା ପରିବେଶର ସୁରକ୍ଷା ମୁଖ୍ୟ ବିଷୟ ନିହାତି ହେବା ଦରକାର। ଯେକୌଣସି ବିଷୟ ଚର୍ଚ୍ଚା କଲେ ମଧ୍ୟ ପୃଥିବୀର ପୂର୍ବ ରୂପ ସୌନ୍ଦର୍ଯ୍ୟ କେମିତି ଫେରାଇ ଆଣିବା, ସେ ବିଷୟରେ ପ୍ରଥମେ ଚର୍ଚ୍ଚା କରିବା। ତାହେଲେ ଯାଇକି ସମସ୍ତଙ୍କର ମନ ଭଲ ରହିବ, ଆଉ ସମସ୍ତେ ସୁଖରେ ଶାନ୍ତିରେ ବାସ କରିବେ। ଆସନ୍ତୁ ତାହେଲେ ଏଇଠି ଶୁଣିବା ଗୋଟେ ସୁନ୍ଦର ଗୀତ।

0: ମାନେ ଆମ ସମସ୍ତଙ୍କର ମତ ଏକ ପ୍ରକାର ହୁଏ, ତାହେଲେ କେତେ ଭଲ ନ ହେବ କହିଲେ? ସାରା ଦୁନିଆର ହିତ ପାଇଁ ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ କି କେତେ ସୁନ୍ଦର ଚିନ୍ତାଧାରା ପୋଷଣ କରନ୍ତି ଲୋକଙ୍କ ମନ ଭିତରେ। ସଂସାର ସହିତ ସାରା ପ୍ରକୃତିର ହିତ ସମ୍ବନ୍ଧୀୟ ବିଚାରଧାରା କେମିତି ଉଦ୍ରେକ ବା ସୃଷ୍ଟି ହେଉ, ସେଥିପାଇଁ ବିଭିନ୍ନ ପ୍ରକାରେ ସେମାନେ ଚେଷ୍ଟା କରନ୍ତି। ବର୍ତ୍ତମାନ ସମାଜରେ ଯେଉଁ ନୂଆ ନୂଆ ସମସ୍ୟା ମୁଣ୍ଡ ଟେକୁଛି, ତାର ସମାଧାନର ବାଟ ମଧ୍ୟ ଅହରହ ଖୋଜନ୍ତି। କିନ୍ତୁ ସବୁ କିଛିରେ ସମାଧାନ ସମ୍ଭବ ଉଚିତ ଶିକ୍ଷା ଦ୍ୱାରା, ତାହା ବି ଛୋଟବେଳୁ। ଭଲ ଭଲ କଥା ବିଷୟକୁ ପିଲାଙ୍କ ମୁଣ୍ଡ ଭିତରେ ପୁରେଇବାକୁ ପଡ଼ିବ, ଲଗାତାର ଭଲ ଭଲ କାମ ପାଇଁ ତାଙ୍କୁ ପ୍ରବର୍ତ୍ତାଇବା, ଯଦ୍ୱାରା କି କିଛି ଖରାପ କରିବା ପୂର୍ବରୁ ତାର ହୃଦୟଙ୍ଗମ ହେବ ଯେ ସେ ଯାହା କରିବାକୁ ଯାଉଛି ତାହା ଭୁଲ, ଆଉ ତାର ପରିଣତି କେବେ ବି ସୁଖଦାୟୀ ହେବନି। ଏମିତି କିଛି ଭଲ ଭଲ କଥା ଭଲ ଲୋକଙ୍କ ମୁଣ୍ଡରେ ହିଁ ଜୁଟିଥାଏ, ଆଉ ସେମାନେ ଚେଷ୍ଟା କରନ୍ତି ସାରା ସମାଜର ପରିବର୍ତ୍ତନ ପାଇଁ। ତାହା ତାଙ୍କର ଲେଖା ମାଧ୍ୟମରେ ମଧ୍ୟ ହୋଇପାରେ। ତାହେଲେ ଆଜି ଆସନ୍ତୁ ଜଣେ ଭଉଣୀଙ୍କ ସହିତ କିଛି କଥାବାର୍ତ୍ତା କରିବା, ଆଉ ତାଙ୍କଠାରୁ ଶୁଣିବା କିଛି କବିତା। ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
1: ଆପଣଙ୍କୁ ନମସ୍କାର, ଏଭଳି କାର୍ଯ୍ୟକ୍ରମ ନିମନ୍ତ୍ରଣ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
0: ନମସ୍କାର ମ୍ୟାଡ଼ାମ।
1: ନମସ୍କାର।
0: ପ୍ରଥମେ ଆମେ ଆପଣଙ୍କର ପରିଚୟ ଜାଣିବାକୁ ଚାହିଁବୁ, ଆଉ ଜାଣିବାକୁ ଚାହିଁବୁ ଯେ ଆପଣ କ'ଣ କ'ଣ କରନ୍ତି।
1: ମୁଁ ଜଣେ ଶିକ୍ଷୟିତ୍ରୀ, ମୋର ନାମ ନଳିନୀ ପ୍ରଭା ଦାସ। ମୁଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛି। ଏହା ଛଡ଼ା ମୁଁ ଯଦି କୌଣସି ଟିକେ ସମୟ ମୋତେ ମିଳେ, ସେ ସମୟରେ ମୁଁ କିଛି ଲେଖାଲେଖି କରିବା ପାଇଁ ପସନ୍ଦ କରେ।
0: ଆପଣଙ୍କର ତାହେଲେ ଲେଖାଲେଖି କରିବା ରୁଚି?
1: ନିଶ୍ଚୟ।
0: ତ କ'ଣ କ'ଣ ଲେଖାଲେଖି କରନ୍ତି?
1: ମୁଁ କବିତା ଲେଖେ, ଗଳ୍ପ ବି ଲେଖିଛି କିଛି, ଆଉ ପ୍ରବନ୍ଧ ଏମିତି ପତ୍ରପତ୍ରିକାରେ ଦେବା ପାଇଁ ଲେଖାଲେଖି ମଧ୍ୟ କରେ।
0: ଆଜ୍ଞା। ଆମେ ମହିଳାମାନେ ଖାଲିଟାରେ ବସି ରହୁ ଏମିତି ତ କେବେ ସମ୍ଭବ ନୁହେଁ, ନିଶ୍ଚୟ କିଛି ନା କିଛି କାମରେ ଆମେ ନିଜକୁ ବ୍ୟସ୍ତ ରଖୁ। ତ ଆପଣ ନିଜକୁ କେମିତି ବ୍ୟସ୍ତ ରଖନ୍ତି?
1: ମ୍ୟାଡ଼ାମ, ମୁଁ ପ୍ରଥମତଃ କହିବାକୁ ଚାହିଁବି ଯେ ଆମେ ମହିଳାମାନେ ସାଧାରଣତଃ ଗୃହିଣୀ ପ୍ରଥମେ, ତାପରେ ଆମେ ଏକ କୌଣସି ସରକାରୀ ହେଉ କି ବେସରକାରୀ କ୍ଷେତ୍ରରେ ମଧ୍ୟ କାର୍ଯ୍ୟରତ କେହି କେହି ରହନ୍ତି, ଆଉ କେହି କେହି ମଧ୍ୟ ଘରେ ଗୃହିଣୀ ଭାବରେ ସଦାସର୍ବଦା ରହିଥାନ୍ତି। ତା ବାହାରେ ଆମେ ଯଦି ଗୃହିଣୀ ହିସାବରେ ରହୁଛୁ, ଆମର ଗୃହ କାର୍ଯ୍ୟ ସରିଲା ପରେ ଆମେ କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ ରହିବା ପାଇଁ ପସନ୍ଦ କରୁ। କେହି କେହି ମଧ୍ୟ ଅନ୍ୟ କୌଣସି ଟିଭି ମୋବାଇଲ ଭିତରେ ବ୍ୟସ୍ତ ରହୁଛନ୍ତି। ସେସବୁକୁ ଛାଡ଼ିକରି ଯଦି ଘର କାମ ସହିତ କିଛି ଆର୍ଟ ଆଣ୍ଡ କ୍ରାଫ୍ଟ, ଯେଉଁଟାକି ହସ୍ତକର୍ମ ରହିଛି, ସେସବୁ କରିପାରିବେ, ଘର ସଜାଇବାରେ ବି ନିଜକୁ ସମୟ ଦେଇପାରିବେ, ଆମ ଘର ବି ସୁନ୍ଦର ହେବା ସହିତ ଆମର ନିଜର କିଛି କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିପାରିବ।
0: ବହୁତ ସୁନ୍ଦର କଥା କହିଲେ ମ୍ୟାଡ଼ାମ ଆପଣ। ତ ଆପଣ ପ୍ରଥମେ କହିଲେ ଯେ ଆପଣଙ୍କର କବିତା ଲେଖା ପ୍ରତି ରୁଚି ରହିଛି, ବହୁତ ଆଗ୍ରହ ଅଛି ଆପଣଙ୍କର, ତ ଏଇ ଯେଉଁ ଆଗ୍ରହଟା କେମିତି ଆସିଲା?
1: ଏଇଟା ମୁଁ କଲେଜ ପଢ଼ିଲା ବେଳୁ ମୋର ଆଗ୍ରହ ଥିଲା। ପ୍ରଥମେ ମୁଁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଛାତ୍ରୀ। ମୁଁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଯେତେବେଳେ ବଳୟ ଆମର ପତ୍ରିକା ବାହାରେ, ସେ ପତ୍ରିକା ମୁଁ ପ୍ରଥମ ବର୍ଷ ଦେଖିଥିଲି। ତାପରେ ମୋର ଇଚ୍ଛା ହୋଇଥିଲା ମୋର ଗୋଟେ ଲେଖା କେମିତି ବାହାରନ୍ତା, ମୁଁ କିଛି ଲେଖିପାରନ୍ତି, ଏଇଭଳି ଭାବରେ ଚିନ୍ତା କରି +3 ସମୟରେ ମୁଁ କବିତା ଲେଖା ଆରମ୍ଭ କରିଥିଲି। ଏବଂ ମୋ ପ୍ରଥମ କବିତା ଥିଲା ଚିଠି ତାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ, ଆଉ ସେ କବିତାଟି ମଧ୍ୟ ମୋର ବଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା।
0: ଆପଣଙ୍କର ଯେଉଁ କବିତା ଲେଖା ପଛରେ ମାନେ କିଏ ଅଛନ୍ତି, କିଏ ନିଶ୍ଚୟ କିଏ ଥିବେ ଯିଏକି ଆପଣଙ୍କ ଭିତରେ ଆଗ୍ରହଟା ସୃଷ୍ଟି କରିଛନ୍ତି?
1: ସେମିତି ଦେଖିବାକୁ ଗଲେ କେହି ନାହାନ୍ତି, କିନ୍ତୁ ମୋତେ ପ୍ରେରଣା ମିଳିଛି ମୋ ମାଆଙ୍କ ଠାରୁ, କବିତା ଲେଖିବା ପାଇଁ ନୁହେଁ। ମୋ ମା ଜଣେ ଧର୍ମୀୟ ନାରୀ ଥିଲେ, ଧାର୍ମିକ ନାରୀ ଥିଲେ, ଯିଏକି ଆମର ରାମାୟଣ ହେଲା କି ଆମର ନିଶା ମଙ୍ଗଳବାର ଓଷା ଗୋଟେ ହୁଏ, ଆପଣ ଜାଣିଥିବେ, ସେ ସମୟରେ ବି କାର୍ତ୍ତିକ ମହାତ୍ମ୍ୟ ପୁରାଣ ପଢ଼ନ୍ତି, ରାମନବମୀ ସମୟରେ ରାମାୟଣ ପଢ଼ନ୍ତି। ତାଙ୍କର ଯେଉଁ ସ୍ୱର, ସିଏ ଯେଉଁ ରାଗ ଛନ୍ଦରେ ପଢ଼ନ୍ତି, ସେସବୁକୁ ଯେଉଁ ପଢ଼ିବାର ଶୈଳୀ ତାଙ୍କର ମୋତେ ପ୍ରେରଣା ଦେଇଛି, ମୁଁ ବି କିଛି ପଢ଼ିବି ଲେଖିବି ବୋଲିକିରି। ତ ତାପରେ ପରେ ମୋତେ ସେଇ ଯେଉଁ ପଢ଼ିବାର ଶୈଳୀରୁ ହିଁ ମୁଁ ପ୍ରେରଣା ପାଇଛି କିଛି ଲେଖିବା ପାଇଁ।
0: ଆଜ୍ଞା। ତ ପ୍ରଥମ କବିତାଟା ଆପଣ ଆମକୁ ଶୁଣାଇବାକୁ ଚାହିଁବେ କି?

ଭଉଣୀମାନେ ଗୀତ ଶୁଣିକି ତ ଆପଣଙ୍କୁ ଖୁସି ଲାଗିଲା, ମନଟା ଶାନ୍ତ ହେଇଗଲା। କିନ୍ତୁ ଯେତେବେଳେ ଆପଣ ଗୀତ ଶୁଣିବା ପରେ ଆଖି ଖୋଲିଲେ, ବାସ୍ତବ ଦୁନିଆରେ କେତେ ଯେ ଅଘଟଣ ଘଟି ଚାଲିଛି ସେସବୁକୁ ନ ଦୂରେଇଲା ପର୍ଯ୍ୟନ୍ତ ପ୍ରକୃତ ଶାନ୍ତି ମିଳିବନି। ଯଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସମସ୍ତଙ୍କ ମତ

0: ପ୍ରଥମ କବିତାଟା ଚିଠି ତାଙ୍କୁ ଗୋଟିଏ ପଦ କହିବେ। କବି ନୁହେଁ ମୁଁ ଯେ ଦେଇପାରିବି କବିତାର ଉପହାର, ମାଳି ନୁହେଁ ମୁଁ ଯେ ଦେଇପାରିବି ମଲ୍ଲି ଫୁଲର ହାର, ଲେଖିକା ନୁହେଁ ମୁଁ ଦେଇପାରିବି ଗୀତ ଗୋବିନ୍ଦର ଲେଖା, ରାଧିକା ନୁହେଁ ମୁଁ ହୋଇପାରିବି ହୃଦୟ ପ୍ରଦୀପ ଶିଖା, ହୃଦୟ ପ୍ରଦୀପ ଶିଖା।
1: ବହୁତ ସୁନ୍ଦର ଲେଖିଛନ୍ତି ଆପଣ। ତ ମ୍ୟାଡ଼ାମ, କବିମାନଙ୍କ ଜୀବନରେ ପ୍ରତ୍ୟେକ ବିଷୟ ଗୁରୁତ୍ୱ ବହନ କରେ, ଆପଣ ତ ଜାଣିଛନ୍ତି। ତାହେଲେ କେଉଁ କେଉଁ ବିଷୟକୁ ନେଇ ଆପଣ କବିତା ଲେଖିଛନ୍ତି, ଯେହେତୁ ପ୍ରତ୍ୟେକ ବିଷୟ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ?
0: ମୁଁ ପ୍ରଥମତଃ ଭକ୍ତି କବିତା ଲେଖିବାକୁ ମୋର ବେଶୀ ପସନ୍ଦ। ଭକ୍ତି କବିତା ଲେଖେ, ଦେଶାତ୍ମବୋଧକ ଲେଖେ, ଶିଶୁ କବିତା ଅଳ୍ପ କେତୋଟି ଲେଖିଛି, ଆଉ ଆମର ସାମାଜିକ ଯେଉଁ ସୁରକ୍ଷା ରହିଛି ବା ସମାଜକୁ କିଛି ବାର୍ତ୍ତା ଦେଇପାରିବା ଭଳି କବିତା ମଧ୍ୟ ମୁଁ କିଛି ଲେଖିଛି।
1: ମ୍ୟାଡ଼ାମ, ନାରୀ ସମ୍ବନ୍ଧୀୟ କିଛି କବିତା ନିଶ୍ଚୟ ଲେଖିଥିବେ?
0: ନିଶ୍ଚୟ ଲେଖିଛି। ନାରୀ ଗୋଟିଏ କବିତା ମୁଁ ଲେଖିଥିଲି, ଆମର ମୁଁ ଆଜିର ନାରୀ।
1: ଆଜ୍ଞା, ଏଇ ଯେଉଁ କବିତା ଲେଖା ଦ୍ୱାରା କେଉଁ ପ୍ରକାର ସଂସ୍କାର ବା ପରିବର୍ତ୍ତନ ଆସିବ ଆମ ସମାଜରେ ବୋଲି ଆପଣ ଭାବନ୍ତି ବ୍ୟକ୍ତିଗତ ରୂପରେ?
0: ମୋର ବ୍ୟକ୍ତିଗତ ଭାବରେ ମୁଁ ଭାବେ ବର୍ତ୍ତମାନ ସମୟ ଯେଉଁଭଳି ଚାଲିଛି, ପୂର୍ବର ସମୟ ଆଉ ବର୍ତ୍ତମାନ ସମୟକୁ ଦେଖିଲେ, ଆମେ ଯଦି କବିତା ମାଧ୍ୟମରେ ଆମେ ନିଜକୁ କିଛି ସମୟ ପଢ଼ା ପ୍ରତି ହେଉ କି ଲେଖା ପ୍ରତି ହେଉ ସମୟ ଦେଇପାରୁଛେ, ସୋସିଆଲ ମିଡ଼ିଆ ଆମର ଯେଉଁ ରହିଛି ଏବେ ସୋସିଆଲ ମିଡ଼ିଆରୁ ମଧ୍ୟ ବିରତି ନେଇପାରୁଛେ, ଆମେ ନିଜକୁ କିଛି ଲେଖାପଢ଼ାରେ ନିୟୋଜିତ କରିପାରୁଛେ, ତାପରେ ରହିଛି ନିଜର ମନ ଭିତରେ କିଛି ଶବ୍ଦ ଉଙ୍କି ମାରେ, ସେହି ଶବ୍ଦକୁ ସମାଜର ପରିବର୍ତ୍ତନ ଅବସ୍ଥାକୁ ଦେଖି ବର୍ତ୍ତମାନ ସ୍ଥିତିକୁ ଦେଖି ଆମେ ମଧ୍ୟ ପରିପ୍ରକାଶ କରିଥାଉ, ଯାହାଦ୍ୱାରା ଲୋକମାନେ ସେସବୁ ପଢ଼ିକିରି ବା ଶୁଣିକିରି କିଛି ତ ପରିବର୍ତ୍ତନ ହେବା ପାଇଁ ଚେଷ୍ଟା କରିପାରିବେ, ନିଶ୍ଚୟ ଭାବରେ ମୋର ଆଶା।
1: ଆଉ ସାଧନା ବିନା କୌଣସି କ୍ଷେତ୍ରରେ ସଫଳତା ଅସମ୍ଭବ, ତ ଗୋଟିଏ ମୂଲ୍ୟବାନ କବିତା ଲେଖିବା ପାଇଁ ନିଜକୁ ଆପଣ କେମିତି ପ୍ରସ୍ତୁତ କରନ୍ତି?
0: ସୁନ୍ଦର ପ୍ରଶ୍ନଟିଏ ଆପଣ ପଚାରିଛନ୍ତି ମ୍ୟାଡ଼ାମ। ନିଶ୍ଚୟ ସାଧନା ନିଶ୍ଚିନ୍ତ ଦରକାର। ସାଧନା ନଥିଲେ ଆମେ କୌଣସି କାର୍ଯ୍ୟ ଗୋଟେ ଶିଖରରେ ପହଞ୍ଚିବା କଷ୍ଟକର ହୋଇପଡ଼େ, ତେଣୁ ସାଧନାଟା ଆମ ପାଇଁ ନିତ୍ୟାନ୍ତ ଜରୁରୀ। ଆମେ ନିଜର ଘର ଦାୟିତ୍ୱ ସମୟ ବାହାରେ ଯେଉଁ ସମୟ ଟିକେ ଆମେ ପାଉଛେ, ସେହି ସମୟ ଭିତରେ ଆମେ ଆମକୁ ଯେଉଁ କାର୍ଯ୍ୟ ପ୍ରତି ରୁଚି ରହିଛି ସେହି କାର୍ଯ୍ୟ ପ୍ରତି ଆମେ ଟିକେ ଧ୍ୟାନ ଦେଲେ, ସେ ବିଷୟ ପ୍ରତି ଆମେ ଟିକେ ଚିନ୍ତା କଲେ, ଆମର ସେ ସାଧନାଟା ଜାରି ରଖିଲେ ଆମେ ନିଶ୍ଚୟ ଏକ ଶିଖରରେ ପହଞ୍ଚି ପାରିବା।
1: ତ ବର୍ତ୍ତମାନ ଆପଣ କେଉଁ କବିତା ଆମ ପାଇଁ ରଖିଛନ୍ତି?
0: ଆପଣଙ୍କ ପାଇଁ ଆପଣ ଭକ୍ତି କବିତା ଯଦି ଚାହିଁବେ ଭକ୍ତି କବିତା ଗୋଟେ କହିପାରିବି, ଶିଶୁ କବିତା ଚାହିଁଲେ ଶିଶୁ କବିତା ମଧ୍ୟ କହିପାରିବି। ଆଉ ଶିଶୁ କବିତା ଗୁଡ଼ିକ ମୁଁ ପିଲାମାନେ ମୋ ବିଦ୍ୟାଳୟରେ ମୋ ପିଲାମାନଙ୍କୁ ମଧ୍ୟ ଶିଖାଏ। ଅଗଷ୍ଟ 15 ହେଲା, ଜାନୁଆରୀ 26 ହେଲା, ଶିଶୁ ଦିବସ ହେଲା, ସେମାନଙ୍କୁ ମଧ୍ୟ ମୁଁ ପିଲାମାନଙ୍କୁ ସ୍ୱର ଦେଇକି ତାଙ୍କୁ ଗାଇବା ପାଇଁ ମଧ୍ୟ ଶିଖାଇଥାଏ। ଆଜିର ସମାଜରେ ନାରୀ ପାଇଁ ମୁଁ ଏକ କବିତା ଲେଖିଛି, ଯେଉଁ କବିତାର ଶୀର୍ଷକ ହେଉଛି ମୁଁ ଆଜିର ନାରୀ। ମୁଁ ଆଜିର ନାରୀ, ମୁଁ ଚାହେଁ ସ୍ୱାଭିମାନ, ମୁଁ ଚାହେଁ ଅଭିମାନ, ମୁଁ ଚାହେଁ ସ୍ୱାଧୀନତା, ମୁଁ ଚାହେଁ ପ୍ରେମପ୍ରୀତି ପରସ, ବାଣ୍ଟିବାକୁ ଚାହେଁ ମୁଁ ସ୍ନେହ ଶ୍ରଦ୍ଧା ମମତାର ସରାଗ। ମମିତା ମମିତା କୁନ୍ଦୁଲି ପୀଡ଼ିତା ବବ୍ଲି ଇତିଶ୍ରୀ ପରି ହାରିବାକୁ ଚାହେଁ ନାହିଁ, ଜୀଇବାକୁ ଇଚ୍ଛା ମୋର ଜୀବନ ଯୁଦ୍ଧରେ ଜୁଝି ଜୁଝି ପ୍ରତିଟି ମୁହୂର୍ତ୍ତ। ଭ୍ରଷ୍ଟାଚାର କର ନାହିଁ, ଭ୍ରଷ୍ଟାଚାର କର ନାହିଁ, କର ନାହିଁ ଉପହାସ, ମୁଁ ବି ସାଜିପାରେ ଝାନ୍ସିରାଣୀ, ମୁଁ ବି ସୃଷ୍ଟି କରିପାରେ ବାଜିଆ, ଲକ୍ଷ୍ମଣ, ଧରମା, ଜୟୀରାଜଗୁରୁ, ଗାନ୍ଧୀ ଗୋପବନ୍ଧୁ, ତାନ୍ତିଆ ଭଗତ, ପୁତୁଲିବାଈ, କୁନ୍ତଳା କୁମାରୀ ସାବତ, କାହିଁକି ନା ମୁଁ ଆଜିର ନାରୀ। କେବଳ ବଦଳାଇ ଦିଅ ତୁମର କୁଶ୍ଚିତ ଭାବନା ଓ ଚିନ୍ତାଧାରା, ଜାଗ୍ରତ କର ଦେଶ ଜାତି ପ୍ରେମ ଭାବ, ଭାତୃଭଗ୍ନୀର ସ୍ନେହସୂତ୍ର, ହୃଦୟରେ ଜଳାଇ ଦିଅ ସଦ୍ଭାବନାର ବହ୍ନି, ହୃଦୟରେ ଜଳାଇ ଦିଅ ସଦ୍ଭାବନାର ବହ୍ନି।
1: ଏଇ ଯେଉଁ ନାରୀ ସମ୍ପର୍କିତ ଏତେ ସୁନ୍ଦର କବିତାଟା ଆପଣ ଲେଖିଛନ୍ତି, ତାହା ଆମର ଯେଉଁ ଭଉଣୀମାନେ ଶୁଣୁଛନ୍ତି ସେମାନେ ନିଶ୍ଚୟ ଉତ୍ସାହିତ ହେବେ, ନିଜକୁ ମାନେ ସାହସୀ କରିବେ,
0: ଆଜ୍ଞା
1: ଏହା ଆମର ଆଶା। ତ ଗୋଟିଏ ଅର୍ଥପୂର୍ଣ୍ଣ କବିତା ଲେଖିବା ପାଇଁ ଶବ୍ଦ ସମୁଦ୍ରରେ ପ୍ରବେଶ କରିବାକୁ ପଡ଼େ, ପୁଣି ତାକୁ ସଜାଡ଼ିବାକୁ ହୁଏ, ତ ଆପଣ କେମିତି କରନ୍ତି?
0: କବିତାଟି ସମୟ ସମୟ ସ୍ୱତଃପ୍ରବୃତ୍ତ ଭାବେ ମନ ମଧ୍ୟରେ ଆସିଯାଇଥାଏ ସେ ଶବ୍ଦର ଝଙ୍କାର ଗୁଡ଼ିକ। ଅନ୍ୟ କେତେ କେତେ ସମୟରେ ଶବ୍ଦ ପୁଷ୍ପ ଗୁଡ଼ିକ ଯେତେବେଳେ ଆମ ମନ ଭିତରେ ଭାସି ବୁଲନ୍ତି, ସେ ସମୟରେ କାଗଜରେ ଲେଖିଦେଇଥାଏ, ପରମୁହୂର୍ତ୍ତରେ ପୁଣି ତାକୁ ଆଉଥାଏ।

0: ପଢ଼ିଥାଏ। ପଢ଼ିବା ସମୟରେ ଯଦି କୌଣସି କେତେବେଳେ ତ୍ରୁଟି ରହିଯାଇଥାଏ ତାକୁ ସବୁ ସଜାଡ଼ି ଦେଇଥାଏ। ନଚେତ୍ ଅନେକ କବିତା ଏମିତି ସ୍ୱତଃପ୍ରବୃତ୍ତ ଭାବରେ ବାହାରି ଆସିଥାଏ ଯେଉଁଟାକି ଆଉ ସଜାଡ଼ିବାକୁ ମଧ୍ୟ ପଡ଼େ ନାହିଁ। କିନ୍ତୁ ଗୋଟିଏ କବିତାକୁ ଯଦି ଆମେ ଗୋଟିଏ ସୁନ୍ଦର କବିତା ଲେଖିବା ପାଇଁ ଚାହିଁବା, କବିତାଟି ଆମେ ପ୍ରଥମେ ଲେଖୁ, ଗୋଟେ ଗୋଟେ କବିତା ମୋତେ ଲେଖିବା ପାଇଁ 2-4 ଦିନ ମଧ୍ୟ ଲାଗିଯାଏ।
1: ଆଜ୍ଞା,
0: ଯେ 2 ପଦ ଲେଖିଥିବି ଆଉ ଶବ୍ଦ ଆସିବ ନାହିଁ, ପୁଣି 2 ପଦ କି ସମୟ ବସିଥିବି ନିରୁଳାରେ ବସିବା ସମୟରେ ସେ କବିତାଟି ପଢ଼ୁ ପଢ଼ୁ ପୁଣି ସେ ଶବ୍ଦଗୁଡ଼ିକ ପଳେଇ ଆସେ ଆପେ ଆପେ। ଏହିଭଳି ଭାବରେ ଯଦି ଛୋଟ କବିତାଟିଏ ଅଛି ଗୋଟେ ଦିନ ଭିତରେ ମୁଁ ସାରିଦିଏ। ଟିକେ ଲମ୍ବା କବିତା ହେଲେ ମୋତେ 2-3 ଦିନ ସମୟ ଲାଗେ।
1: ଆଜ୍ଞା, ତାହେଲେ କବିତା ଲେଖିବା ପାଇଁ ଆପଣ ନିରୋଳା ପରିବେଶଟା ଚାହାନ୍ତି ତାହେଲେ?
0: ନିଶ୍ଚୟ।
1: ଗୋଟିଏ କବୟିତ୍ରୀ ଭାବରେ କିଭଳି କବିତା ପାଠକ ପାଠିକାଙ୍କୁ ବେଶୀ ଆକର୍ଷିତ କରୁଛି ବର୍ତ୍ତମାନ ସମାଜରେ?
0: ବର୍ତ୍ତମାନ ସମାଜରେ ପାଠକ ପାଠିକାମାନଙ୍କ ପାଇଁ ସାମ୍ପ୍ରତିକ ଘଟଣାବଳୀର କବିତା, ଆଉ ଗୋଟିଏ ହେଉଛି ପ୍ରେମ କବିତା। ଏ 2ଟି କବିତା ବର୍ତ୍ତମାନ ପାଠକ ପାଠିକାମାନଙ୍କୁ ଆଦୃତ କରିଛି, ଆଗ୍ରହୀ କରିଛି। କିନ୍ତୁ ରାଗ ଛନ୍ଦକୁ ଏବେ ଟିକେ ପଛରେ ପକାଇ ଦେଇଛନ୍ତି କବି କବୟିତ୍ରୀ ମୋ ଦୃଷ୍ଟିରେ।
1: ଏଇଟା ନିଶ୍ଚିତ ରୂପେ ସତ କଥା। ତ ଆପଣ ଯେଉଁ ପ୍ରେମ କବିତା କଥାଟା କହିଲେ,
0: ଆଜ୍ଞା,
1: ପ୍ରେମ କବିତା ବିଷୟରେ ଯେଉଁ ଆପଣ ଚର୍ଚ୍ଚା କଲୁ ଆମେ, ତ କିଛି ଅଛି କି ଏମିତି ଆମ ପାଇଁ?
0: ନିଶ୍ଚୟ ଅଛି।
1: ପ୍ରେମକୁ କେମିତି ବ୍ୟାଖ୍ୟା କରିବେ ଆପଣ?
0: ପ୍ରେମକୁ ବ୍ୟାଖ୍ୟା କରିବାକୁ ହେଲେ ପ୍ରେମ ଏକ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମର ମୂଲ ନାହିଁ, ତାର ଅମୂଲ୍ୟ ମୂଲ ସିଏ, ତାକୁ ଆମେ ମୂଲ୍ୟହୀନ କହିପାରିବା ନାହିଁ। ମାଆର ପିଲା ପ୍ରତି କଅଁଳ ଓଠର ଚୁମ୍ବନର ପ୍ରେମ ହେଉ, କିମ୍ବା ବାପାର ସନ୍ତାନ ପ୍ରତି ବାଛ ଯେଉଁ ଆନ୍ତରିକତାର ପ୍ରେମପୂର୍ଣ୍ଣ ଭାବର ପ୍ରେମ ହେଉ, ପ୍ରେମିକଟିଏ ପ୍ରେମିକାକୁ ଦେଖେ ଗୋଲାପର ପାଖୁଡ଼ାରେ, ତାର ଶବ୍ଦର ସୁଗନ୍ଧରେ, କବିଟିଏ ପ୍ରେମକୁ ଦେଖେ ଝରଣାର କୁଳୁକୁଳୁ ନାଦରେ, ଦେଖେ ପୁଣି କେବେ ଜହ୍ନର ଜୋଛନାରେ, କେବେ ଆକାଶରେ ଉଇଁଥିବା ଚାନ୍ଦର ଜୋଛନାରେ, ତ କେତେବେଳେ ସକାଳର ସୂରୁଜର କିରଣରେ ଝଲସୁଥିବା ନବପଲ୍ଲବରେ ପଡ଼ିଥିବା କାକର ଟୋପାରେ। ପ୍ରେମ ତେଣୁ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ଅମୂଲ୍ୟ ମୂଲ।
1: ଆପଣ କେତେ ସୁନ୍ଦର ଭାବରେ ପ୍ରେମର ସଂଜ୍ଞାକୁ ଆମକୁ ବୁଝେଇଲେ। କିନ୍ତୁ ମ୍ୟାଡ଼ାମ, ବର୍ତ୍ତମାନ ବହୁତ ଦୁଃଖ ଲାଗେ ଯେ ବର୍ତ୍ତମାନ ସମାଜରେ ପ୍ରେମ ଶବ୍ଦଟାକୁ ବହୁତ କଦର୍ଥ କରିଦେଇଛନ୍ତି।
0: ଆଜ୍ଞା,
1: ବର୍ତ୍ତମାନର ଯୁବପିଢ଼ି କହିଲେ ଅତ୍ୟୁକ୍ତି ହେବ ନାହିଁ।
0: ଆଜ୍ଞା,
1: ତ ଆପଣ କ'ଣ କହିବେ?
0: ମୋ ଭାଷାରେ ମୁଁ ଏତିକି ବୁଝିଛି, ପ୍ରେମ କେବଳ ଦୈହିକ ସମ୍ପର୍କ ନୁହେଁ, ପ୍ରେମ ଏକ ମନର ମିଳନ, ପ୍ରେମ ଏକ ଭାବର ବନ୍ଧନ। ଆମେ ଅନ୍ୟକୁ ବୁଝିପାରିବା ହେଉଛି ପ୍ରେମ, ଅନ୍ୟର ମନକୁ ପଢ଼ିପାରିବା ହେଉଛି ପ୍ରେମ। ପ୍ରେମ କେବଳ ଶାରୀରିକ ସମ୍ପର୍କ ଭିତରେ ବାନ୍ଧି ହୁଏ ରହିନାହିଁ, ପ୍ରେମ ମଣିଷ ଭିତରେ ସୃଷ୍ଟି କରେ ଏକ ଆବେଗ, ମଣିଷ 2ଟି ମଣିଷର ମନ ଭିତରେ ସୃଷ୍ଟି କରେ ଏକ ମହାର୍ଘ୍ୟ ମିଳନ। ତେଣୁ ଆମେ ପ୍ରେମକୁ ନେଇ ବର୍ତ୍ତମାନ ଯୁବ ସମାଜ ଯେଉଁଭଳି ଶାରୀରିକ ସୁଖ ପାଇବା ପାଇଁ ସେମାନେ ଚେଷ୍ଟା କରନ୍ତି ଦେଖାଯାଏ ସମାଜରେ, ସେମାନେ ବୁଝନ୍ତି ନାହିଁ ଯେ ପ୍ରେମର ମୂଲ କ'ଣ। ପ୍ରେମର ମୂଲ୍ୟକୁ ଯଦି ସେମାନେ ପ୍ରକୃତରେ ବୁଝିଥାନ୍ତେ, ତେବେ ବର୍ତ୍ତମାନ ସମାଜରେ ଯେଉଁଭଳି ଭାବରେ ଦେଖାଯାଉଛି ପୁରୁଷ ଆଉ ସ୍ତ୍ରୀ ଭିତରେ, କିମ୍ବା ଯୁବ ସମାଜ ଯୁବକ ଯୁବତୀ ଭିତରେ ସମ୍ପର୍କ ଯେଉଁଭଳି ଗଢ଼ି ଉଠୁଛି, ସମାଜକୁ କଦର୍ଯ୍ୟ କରିକି ଦେଖୁଛନ୍ତି ସେମାନେ, ସେଭଳି ଦୃଷ୍ଟିକୋଣ ତାଙ୍କର ନଥାନ୍ତା। ପ୍ରେମକୁ ସେମାନେ ଯଦି ପ୍ରକୃତ ପ୍ରେମର ପରିଭାଷା ବୁଝିଥାନ୍ତେ, ତେବେ ସେ ସୂର୍ଯ୍ୟ ଆଉ କମଳର ସମ୍ପର୍କ ଭିତରେ ଯେଉଁଭଳି ସମ୍ପର୍କ, ଚନ୍ଦ୍ର ଆଉ କଇଁ ଭିତରେ ଯେଉଁଭଳି ସମ୍ପର୍କ, ସେଭଳି ସମ୍ପର୍କକୁ ସେମାନେ ନିବିଡ଼ତାର ସହ ଜାବୁଡ଼ି ଧରିବା ପାଇଁ ନିଶ୍ଚୟ ଚେଷ୍ଟା କରିଥାନ୍ତେ, ଆଉ ଦୈହିକ ସମ୍ପର୍କକୁ ସେମାନେ ଏତେ ଗୁରୁତ୍ୱ ଦେଇନଥାନ୍ତେ।
1: ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ ଆଉ ଆମକୁ ଗୁଡ଼ିଏ ଅର୍ଥପୂର୍ଣ୍ଣ କବିତା ଶୁଣେଇଲେ, ଯାହାକି ନିଶ୍ଚୟ ଆମ ସମାଜରେ ପରିବର୍ତ୍ତନ ଆଣିବ, ଏହା ଆମର ଆଶା। ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରଣ କରିଥିବାରୁ। ଆପଣଙ୍କୁ ଆଉ ଆପଣଙ୍କର ଅନୁଷ୍ଠାନକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ଭଉଣୀମାନେ, କିଛି କଥାବାର୍ତ୍ତା ଶୁଣିଲେ ଆଉ କିଛି କବିତା ମଧ୍ୟ ଶୁଣିଲେ ନଳିନୀ ପ୍ରଭା ଦାସ ଭଉଣୀଙ୍କ ଠାରୁ। ବର୍ତ୍ତମାନ ଆସନ୍ତୁ ଆଉ ଟିକିଏ ସମୟ ବିତେଇବା ଏଇ ସୁନ୍ଦର ଗୀତ ଶୁଣିକି।

ସମୟ ଆଡ଼କୁ ଟିକେ ଚାହିଁଲେ କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ ସେ ଇସାରା କରୁଛି। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମର ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ପଠାଇଦେବେ। ନମ୍ବରଟି ହେଉଛି 8895994143। ଆଉ ଆପଣମାନେ ଆମକୁ ଚିଠି ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଶକ୍ତିରୂପା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍କୋଡ୍ ନମ୍ବରଟି ହେଉଛି 7661। ଆଜି ପାଇଁ ରହୁଛି, ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

0: ଏଇଠି ଶେଷ ହେଲା ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ତାପରେ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ 20 କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ

ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି

0: ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7 ଲକ୍ଷରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି ଓମାନରେ ପ୍ରାୟ 6000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋଏଲ କହିଛନ୍ତି ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ RN ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନିତିନ ନବୀନଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi and Myanmar President U May Aung Hlaing hold bilateral talks in New Delhi. India-Oman Comprehensive Economic Partnership Agreement comes into force, gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under-20 Athletics Championships with 19 medals including 10 gold in Hong Kong. Prime Minister Narendra Modi and Myanmar President U May Aung Hlaing held bilateral talks in New Delhi today. The talks aimed to further strengthen the historical and civilizational ties between the two countries. The entire gamut of relations between Myanmar and India, including security and connectivity, came up for discussion during their talks. Our correspondent has the details.
2: The president of Myanmar will meet President Draupadi Murmu today evening at Rashtrapati Bhavan. He is also scheduled to visit to the Light and the Lotus, relics of the Awakened One exhibition at Rai Pithora Cultural Complex in the National Capital. The exhibition is showcasing the sacred Piprahwar relics associated with Lord Buddha.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026ର ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କୀ ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ସେମାନଙ୍କ

ସଫଳତା କଠିନ ପରିଶ୍ରମ ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବ୍ରାଜିଲ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷିଆ ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗ ଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଉତ୍ତମ ସ୍ୱାସ୍ଥ୍ୟ ପୁଷ୍ଟିସାର ଜୀବିକା ଏବଂ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି 2001 ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ବିକଶିତ ଭାରତରେ ବିକଶିତ ଓଡ଼ିଆ ଗଠନ ପାଇଁ 2036 ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇ ଗୁଣରୁ ଉର୍ଦ୍ଧ୍ୱ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ଏହି ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି ଗତ 2 ମଧ୍ୟରେ 4 ଉର୍ଦ୍ଧ୍ୱ ଗୋପାଳକଙ୍କୁ 326 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋପାଳନକୁ ପ୍ରୋତ୍ସାହିତ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏକ ସୁସ୍ଥ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା 21 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହେବ ଯୋଗ ମହୋତ୍ସବ ସମିତି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଏ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସରେ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି ସ୍ତରରେ ଯୋଗ ଦିବସ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସକୁ ଜନ ଆନ୍ଦୋଳନରେ ପରିଣତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଗ ସହ ଯୋଡ଼ାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍ କିରନ୍ଦୁର ଗୁଣପୁର ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଓ ରେଳ କର୍ମଚାରୀ କାର୍ଯ୍ୟ କରିବେ ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି ବରଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ସମ୍ପର୍କିତ ସଚେତନତା ଅନୁଷ୍ଠିତ ହେଉଛି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମକୁ ଉପଯୁକ୍ତ ଭାବେ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେଉଛନ୍ତି ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡ଼ିଓ ଓ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଚାଷୀମାନଙ୍କଠାରୁ ମୁଗ ବିରି ସୋରିଷ ଚିନାବାଦାମ ଓ ସୂର୍ଯ୍ୟମୁଖୀ କିଣିବା ପାଇଁ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ ଚଳିତ ବର୍ଷ ଡାଲି ଓ ତେଲ ଜାତୀୟ ଶସ୍ୟ ପାଇଁ 80 ଜଣ ଓ ରବି ଧାନ ବିକ୍ରି ପାଇଁ 82 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଛତ୍ରପୁର ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି ଆର୍ଯ୍ୟପଲ୍ଲୀ କୋଣମଣା ଓ ବାଟ ଛତ୍ରପୁର ଦେଇ ଆସୁଥିବା ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକ ଡିଆର୍ଡିଓ ଛକରୁ ସର୍ଭିସ୍ ରୋଡ୍ ଦେଇ ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଗତ 24 ମଧ୍ୟରେ ନବରଙ୍ଗପୁର ଜିଲ୍ଲା ରାଇଘରରେ ସର୍ବାଧିକ 37 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଆଗାମୀ 5 ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ମୁଖ୍ୟ ସମ୍ବାଦ ପୁଣି ଥରେ ଜୈବିକ କୃଷିକୁ

ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ଜିନ୍ଦଗି ନା ମିଲେଗି ଦୋବାରା। କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ। ଗୀତିକାର ଜାଭେଦ ଅଖତର, ସଙ୍ଗୀତକାର ଶଙ୍କର ଏହସାନ ଲୟ। କଥାଚିତ୍ର ଜିନ୍ଦଗି ନା ମିଲେଗି ଦୋବାରା।

28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମୀ ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 3ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: Agriculture Minister Shivraj Singh Chauhan today launched the nationwide Khet Bachao Abhiyan campaign at Ramsiya village in Raisen district of Madhya Pradesh. The campaign will be operational for 1 month. It is aimed at protecting farmland and encourage scientific farming among farmers. Addressing farmers at the event, Mr. Chauhan said the Khet Bachao Abhiyan is meant for protecting soil and farmlands. He urged the farmers to restrict the use of chemical fertilizers. The West Bengal Cabinet, headed by Chief Minister Shubhendu Adhikari, was expanded today with the induction of 35 new ministers, taking the strength of the Council of Ministers to 41. Governor R.N. Ravi administered the oath of office in secrecy to 35 BJP MLAs at a swearing-in ceremony held at Lok Bhavan in Kolkata. Gross goods and services tax, GST, collections rose 3.2% to over 1,94,000 crore rupees last month on improved supplies of goods and services and continued expansion of collection from imports. The gross GST collection in May last year was 1,88,000 crore rupees. Gross central GST collection from domestic transactions last month stood at 37,397 crore rupees. Tensions have flared up once again in West Asia after the United States carried out strikes on Iranian radar and drone control sites. The strikes targeted facilities in Goruk and Keshma Island. The military action was conducted in response to shooting down of an American MQ-1 Predator drone by Tehran, operating over international waters over the weekend. Meanwhile, Kuwait today said its air defenses were confronting hostile missile and drone attacks approaching the country. In the 22nd Asian Under-20 Athletics Championships, India delivered a historic campaign, finishing second in the standings with 19 medals, comprising 10 gold, 5 silver and 4 bronze in Hong Kong. The runner-up finish marked India's best ever performance at the Continental Track and Field Championships outside home soil. Prime Minister Narendra Modi has congratulated the Indian contingent of Asian Under-20 Athletics Championships on winning 19 medals. And with that, we end this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ତୃତୀୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ସାହିତ୍ୟାୟନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ୟୁବା ଶକ୍ତି ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। ଏ ଦୁଇଟି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ଗୀତ ଓ ଗଜଲ କାର୍ଯ୍ୟକ୍ରମ ଶିଳ୍ପୀ କବିତା ସେଠ। କେତୋଟି ସମ୍ବଲପୁରୀ ଗୀତ ଶୁଣିବେ ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମରେ ରାତି 8:15। କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ ଓ ତପସ୍ୱିନୀ ପଟେଲ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ପବ୍ଲିକ୍ ସ୍ପିକ୍। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ନାଟକ ଅନ୍ୟ ଏକ ଅଭିମନ୍ୟୁ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ରାତି 11:10 ଶୁଣିବେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ତୃତୀୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଠି ଶେଷ କରୁଛୁ ଆମର ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆସିବୁ ଅପରାହ୍ନ 5:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ହଳରେ ସମୟ ଅପରାହ୍ନ 5ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ତଥା ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଉମଙ୍ଗ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ତିନିଟା କଲେଜରେ
2: ବ୍ୟସ୍ତ ହଉ ନା,
1: ଫିସ୍ ତ ଦେଖ।
3: କଣ ଖବର,
4: କଣ ହେଲା?
3: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି,
5: ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
4: ସିଏ କୋଉଠି
5: ମିଠା? RBI କହେ
6: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
7: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
10: କଣ ଭାଇ ଏତେ ଦିନ ପରେ?
11: ହଁ ଭାଇ, ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
10: ଆରେ ସେଇ ଆମର 60 ଟଙ୍କା।
11: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
10: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
11: ଆଉ ଅନ୍ୟଟା?
10: ଆରେ ଡିଜିଟାଲ ପେମେଣ୍ଟ କର UPI ଦ୍ୱାରା।
11: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
10: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
11: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
9: ସହଜ ଅଟେ ପ୍ରତିଟି ନେଣ ଦେଣ।
7: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: 10,00,000 ଲଟେରି ମତେ, ୱାଓ!
12: ନକଲି ଅଫର୍ସ ପ୍ରତି ସାବଧାନ।
13: RBI କହେ
14: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶୁଭ ସନ୍ଧ୍ୟା ଯୁବବନ୍ଧୁ। ଆଜିର ଶବ୍ଦ ପରିସର ସାହିତ୍ୟାୟନ ଅଗଣା ଆମର ସମସ୍ତ ଯୁବବନ୍ଧୁ ମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ସାଥୀ ରଚିତା ମିହିର। ଆଶା କରୁଛି ଆପଣ ସମସ୍ତେ ଖୁବ୍ ଭଲରେ ଥିବେ ଏବଂ ପ୍ରତିଦିନ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଥିବେ। ଯୁବବନ୍ଧୁ, ଦେଶ ଓ ଜାତି ବିପଦର ସମ୍ମୁଖୀନ ହେବା ସମୟରେ ପୃଥିବୀରେ କେତେ ଜଣ ଯୋଗ ଜନ୍ମ ଆବିର୍ଭାବ ହୁଅନ୍ତି, ସେହି ଯୋଗ ଜନ୍ମ ମହାପୁରୁଷଙ୍କ ଆବିର୍ଭାବରେ ଧରଣୀ ହୋଇଯାଏ ଧନ୍ୟ। ସେହିମାନଙ୍କ ତ୍ୟାଗ, ତିତିକ୍ଷା, ସେବା ସୃଜନୀରେ ଜାତି ହୁଏ ମାର୍ଜିତ, ସଂସ୍କାରିତ ଓ ସୁସଙ୍ଗଠିତ। ତାଙ୍କର କର୍ମ ଜନସାଧାରଣଙ୍କ ମନରେ ଭରିଦିଏ ନୂତନ ଉନ୍ମାଦନା ଓ କର୍ମ ପ୍ରେରଣାର ଉତ୍ସ। ସେହି ମହାପୁରୁଷମାନେ କବି, ଲେଖକ, ସାହିତ୍ୟିକ, ସମାଜ ସେବକ, ଚିକିତ୍ସକ, ଦେଶ ସେବକ, ରାଷ୍ଟ୍ରନେତା ଓ ଶିଳ୍ପୀ ଆଦି ବିଭିନ୍ନ ଭୂମିକାରେ ସମାଜରେ ଅବତୀର୍ଣ୍ଣ ହୋଇଥାନ୍ତି। ସ୍ନେହମୟ ଉତ୍କଳ ଜନନୀର ପବିତ୍ର କୋଳରେ ଯେତେ ଜଣ ଯୋଗ ଜନ୍ମା ବରପୁତ୍ର ଜନ୍ମଗ୍ରହଣ କରିଥିଲେ ସେହିମାନଙ୍କ ମଧ୍ୟରୁ ସାହିତ୍ୟ ସାଧକ ସ୍ୱଭାବ କବି ଗଙ୍ଗାଧର ମିହିର ଅନ୍ୟତମ। ତାଙ୍କ ନାମ ଉଚ୍ଚାରଣ କରିବା କ୍ଷଣି ଅନେକ ବ୍ୟକ୍ତି ମଙ୍ଗଳି ଅଇଲା ଉଷା କବିତାକୁ ମନେ ପକାନ୍ତି। ଚୋଖି ରାଗର ଏହି କବିତା ବହୁତ ଲୋକଙ୍କ ମନ ମସ୍ତିଷ୍କରେ ଛାପ ଛାଡ଼ିଯାଇଛି। ସ୍ୱଭାବ କବି ପୁରୁଣା କଥାକୁ ନୂଆ ବାଗରେ କବିତାରେ ଫୁଟାଇ ପାଠକମାନଙ୍କୁ ଆକୃଷ୍ଟ କରିପାରିଥିଲେ। ଜୀବନ ଓ ପ୍ରକୃତିକୁ କବିତାରେ ଏକାତ୍ମ କରିବାରେ ସେ ପାରଦର୍ଶୀ ଥିଲେ। ପ୍ରକୃତିକୁ ଜୀବନ ଦେଇ କବିତା ଲେଖିଥିବାରୁ ସେ ପ୍ରକୃତି କବି ରୂପେ ପରିଚିତ। ପ୍ରକୃତିକୁ ଜୀବନ ଦେଇ କବିତା ଲେଖିଥିବାରୁ ସେ ପ୍ରକୃତି କବି ରୂପେ ପରିଚିତ। ଓଡ଼ିଆ ଭାଷା, ସାହିତ୍ୟ ଓ ଉତ୍କଳ ପ୍ରତି ତାଙ୍କର ନିବିଡ଼ ଭଲ ପାଇବା ତାଙ୍କୁ ସମ୍ବଲପୁରର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର କବି ସେନାପତି କରିପାରିଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉତ୍କଳ ଭ୍ରମଣରେ କବି ଗଙ୍ଗାଧର ମେହେରଙ୍କ କଥା ଏହିଭଳି ବର୍ଣ୍ଣନା କରାଯାଇଛି। ବରପାଲି ଦେଶେ ଅଛି ଗଙ୍ଗାଧର ମେହେର, ତାହା

ର କବିତା ପଢ଼ିଲିଣି ଢେର ଢେର। କବିତା ଗୁଡ଼ିକ ପଢ଼ି ମନ ମାନିଯାଏ, ଆଉ ସେ ଲେଖିବ କିଛି ବାଟ ଚାହିଁଥାଏ। ବ୍ରିଟିଶ ଶାସନ ବ୍ୟବସ୍ଥାର ପଶାପାଲିରେ ସମ୍ବଲପୁର ବାରମ୍ବାର ଦାନ ହୋଇ କେତେବେଳେ ମଧ୍ୟପ୍ରଦେଶ ତ ଆଉ କେତେବେଳେ ଓଡ଼ିଶା ପ୍ରଦେଶ ଭାଗରେ ପଡ଼ିଛି। ସମ୍ବଲପୁର ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବାର ଅବ୍ୟବହିତ ପୂର୍ବରୁ ଗଙ୍ଗାଧର ମେହେର ବରପାଲିରେ 1862 ମସିହା ଅଗଷ୍ଟ 9 ତାରିଖରେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ। ବରପାଲି ଓଡ଼ିଶା ପ୍ରଦେଶର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନ। ସମ୍ବଲପୁର ଠାରୁ ବଲାଙ୍ଗୀର ରାସ୍ତାରେ 80 କିଲୋମିଟର ଦୂରତାରେ ଏହା ଅବସ୍ଥିତ। ସ୍ୱାଧୀନତା ପରବର୍ତ୍ତୀ କାଳରେ ବରପାଲି ସମ୍ବଲପୁର ଜିଲ୍ଲା ଓ ବରଗଡ଼ ସବ୍ଡିଭିଜନର ଅନ୍ତର୍ଭୁକ୍ତ ଏକ ଥାନା ଅଞ୍ଚଳ ଥିଲା। ତା ପୂର୍ବରୁ ସମ୍ବଲପୁର ରାଜ୍ୟର ବରପାଲି ଏକ ଜମିଦାରୀର ନାମ ଥିଲା। ଯୁବବନ୍ଧୁ ଗଙ୍ଗାଧର ମେହେରଙ୍କ ପିତା ଥିଲେ ଚୈତନ୍ୟ ମେହେର ଓ ମାତା ସେବତୀ। ବସ୍ତ୍ର ବୟନ କରୁଥିବା ଦେବାଙ୍ଗ ଜାତିର ଭୁଲିଆ ସମ୍ପ୍ରଦାୟର ଥିଲେ କବି ଗଙ୍ଗାଧର ମେହେରଙ୍କ ପରିବାର। ଗଙ୍ଗାଧର ଥିଲେ ଚୈତନ୍ୟଙ୍କର ମଧ୍ୟମ ସନ୍ତାନ ତଥା ଏକମାତ୍ର ପୁତ୍ର। ତାଙ୍କ ଉପରେ ବିଜୁଳି ଓ ତଳେ ଡାଳିମ୍ବ ନାମରେ ଦୁଇଜଣ ସହୋଦର ଭଉଣୀ ଥିଲେ। ଗଙ୍ଗାଧରଙ୍କ ବିଦ୍ୟାଶିକ୍ଷା ଆରମ୍ଭ ହୁଏ 7-8 ବର୍ଷ ବୟସରେ ଏକ ଚାଟଶାଳୀରେ। ସେଠାରେ ସେ ଅକ୍ଷର ଶିଖି ରାସ ପଞ୍ଚାଧ୍ୟାୟର 3-4 ଅଧ୍ୟାୟ ପଢ଼ିଥିଲେ। ମାତ୍ର ସେହି ଚାଟଶାଳୀ ବନ୍ଦ ହୋଇଗଲା। ବାପା ଚୈତନ୍ୟ ମେହେର ଘରେ ତାଙ୍କ ନାମରତ୍ନ ଗୀତା ପଢ଼ାଇଲେ। ଭାଗବତ, ମଥୁରା ମଙ୍ଗଳ ଆଦି ଛାନ୍ଦ ଗ୍ରନ୍ଥ ଗାଇବା ମଧ୍ୟ ସେ ଶିଖିଗଲେ। ସେ କାଳର ସାମାଜିକ ଲୋକ ଚଳଣୀରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା। ଗଙ୍ଗାଧର 10 ବର୍ଷ ବୟସରେ ରେମଣ୍ଡା ଗ୍ରାମର ଶାନ୍ତାଙ୍କୁ ବିବାହ କରିଥିଲେ। ଘର ଦାୟିତ୍ୱ ପଇସା ପତ୍ରର ଅଭାବ ମଧ୍ୟରେ ଗଙ୍ଗାଧର ପାଠ ନ ପଢି ଏପଟ ସେପଟ ହେଲେ। 1875 ମସିହାରେ ମଧ୍ୟପ୍ରଦେଶ କମିଶନରଙ୍କ କାର୍ଯ୍ୟାଳୟରୁ ନିୟମ ହୋଇଥାଏ ଯେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ବାଧ୍ୟତାମୂଳକ, ନଚେତ ଦଣ୍ଡ ମିଳିବ। ସରକାରୀ ବ୍ରାଞ୍ଚ ସ୍କୁଲରେ ପଢ଼ିବା କଥା ଶୁଣି ଗଙ୍ଗାଧର ବିଦ୍ୟାଳୟକୁ ଗଲେ। ପ୍ରଥମ ଶ୍ରେଣୀ ପଢ଼ା ଯାଉଥିଲା ସମଲେଇ ମନ୍ଦିରରେ। ଦ୍ୱିତୀୟଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପଡ଼ାର ଅନତି ଦୂରରେ ଥିବା ଖପରୁଲି ଘରେ। ପଞ୍ଚମ ଶ୍ରେଣୀ ପରେ ନର୍ମାଲ ପରୀକ୍ଷା ଦେବା ପାଇଁ ସେ ସମ୍ବଲପୁର ଯିବାକୁ ପିତାଙ୍କ ଅନୁମତି ପାଇଲେ ନାହିଁ। ବର୍ଷା ଦିନରେ ମହାନଦୀର ପ୍ରଳୟଙ୍କରୀ ରୂପରେ ନୌକାରେ ପାର ହୋଇ ଗଙ୍ଗାଧର ସମ୍ବଲପୁର ଯିବା କଥା ବାପା ଚୈତନ୍ୟ ପସନ୍ଦ କରିପାରିଲେ ନାହିଁ। ପଣ୍ଡିତ ଘନଶ୍ୟାମ ମିଶ୍ର ବିଦ୍ୟାଳୟରେ 6ଷ୍ଠ ଶ୍ରେଣୀ ଖୋଲାଇ ପଢ଼ାପଢ଼ି କରାଇଲେ, କିନ୍ତୁ 6ଷ୍ଠ ଶ୍ରେଣୀ ପାଇଁ ସରକାରୀ ଅନୁମତି ମିଳିଲା ନାହିଁ। ବସ୍ତୁତଃ ଗଙ୍ଗାଧର ଏହି ପର୍ଯ୍ୟନ୍ତ ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତ କରିଥିଲେ। 1882ରେ ସମ୍ବଲପୁର ଯାଇ ଭିଲେଜ ସ୍କୁଲ ପରୀକ୍ଷା ଦେଲେ, ହେଲେ ଗଣିତରେ କମ୍ ଅଙ୍କ ରଖିଥିବାରୁ ଏବଂ ମଧ୍ୟପ୍ରଦେଶ ଲୋକଙ୍କ ଉଚ୍ଚାରଣକୁ ଠିକ୍ ଭାବେ ବୁଝି ନ ପାରିବାରୁ ସେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ। କେବଳ ଦେଶୀୟ ପାଠଶାଳାର ସାର୍ଟିଫିକେଟ୍ ପାଇଲେ। ଏହାପରେ ଗଙ୍ଗାଧର ପାଠ ପଢ଼ିବା ପାଇଁ ଆଉ ସ୍କୁଲ ଗଲେ ନାହିଁ, କିନ୍ତୁ ପଢ଼ାପଢ଼ି ଚାଲୁ ରଖିଥିଲେ। ଓଡ଼ିଆ ଭାଷାର ଅନେକ ଗ୍ରନ୍ଥ ତଥା କାମ ଚଳାଇବା ପାଇଁ ଇଂରାଜୀ ଶିକ୍ଷା ଗ୍ରହଣ କଲେ। ରାଧାନାଥ ରାୟ ପିଲାଙ୍କୁ ପାଠ୍ୟ ପୁସ୍ତକ ନିମିତ୍ତ ବ୍ୟାକରଣ ପ୍ରବେଶ ପ୍ରଣୟନ କରିଥିଲେ। ଏହି ପୁସ୍ତକର ଭଲ ଓ ଭୁଲ ଜାଣିବା ପାଇଁ ସେ ଗଙ୍ଗାଧରଙ୍କ ପରାମର୍ଶ ଲୋଡ଼ିଥିଲେ। ରାଧାନାଥ ଚିଠିରେ ଲେଖିଥିଲେ, ଆପଣଙ୍କ ଠାରୁ ମୁଁ ପୁସ୍ତକ ସମ୍ବନ୍ଧରେ ମୂଲ୍ୟବାନ ଉପଦେଶ ପ୍ରତ୍ୟାଶା କରେ। ବ୍ୟାକରଣ ଶାସ୍ତ୍ରରେ ଆପଣ ସୁବ୍ୟୁତ୍ପନ୍ନ। ଗଙ୍ଗାଧରଙ୍କ ଶିକ୍ଷା କେତେ ନିଦା ଓ ପ୍ରଶସ୍ତ ଥିଲା ତାହା ଏଥିରୁ ଅନୁମେୟ। 1885 ମସିହା ବେଳକୁ ଗଙ୍ଗାଧର ଅମିନ ଭାବରେ କାର୍ଯ୍ୟ କରିଥିଲେ। 1899 ଠାରୁ ଗଙ୍ଗାଧର ଜୁଡିସିଆଲ ମୋହରିର ହେଲେ। 1917 ମସିହା ଅଗଷ୍ଟରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ବୃତ୍ତିଗତ ଜୀବନ କାଳରେ ଗଙ୍ଗାଧର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ସେସବୁ ସ୍ଥାନର ପ୍ରାକୃତିକ ଛବି, ଲୋକ ଚରିତ୍ର, ଘଟଣା ତାଙ୍କ କାବ୍ୟ କବିତାରେ ପ୍ରତିଫଳିତ କରିଥିଲେ। ଯୁବବନ୍ଧୁ କାର୍ଯ୍ୟକ୍ରମର ଆଗାମୀ ପର୍ଯ୍ୟାୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ସମ୍ପର୍କରେ ଶୁଣିବା। ହେଲେ ବର୍ତ୍ତମାନ ଆସନ୍ତୁ ନେବା ଗୋଟିଏ ସଙ୍ଗୀତ ବିରତି, ଆଉ ଶୁଣିବା ଏହି ସୁମଧୁର ଗୀତ।

ଯୁବବନ୍ଧୁ ସ୍ୱଭାବ କବିଙ୍କ ରଚିତ ଆଦ୍ୟ ସାହିତ୍ୟ କୃତି ହେଉଛି ରସରତ୍ନାକର। 1882-1885 ମସିହା ମଧ୍ୟରେ କୌତୁହଳ ବଶତଃ ଉଷା ଅନିରୁଦ୍ଧଙ୍କ ପ୍ରେମ ଆଖ୍ୟାନକୁ ମଧ୍ୟକାଳୀନ ଓଡ଼ିଆ ରୀତିକାବ୍ୟ ଆଦର୍ଶରେ ସେ ଲେଖିଛନ୍ତି। ନାୟିକାର ଯୌବନ ବର୍ଣ୍ଣନା, ଉପବନ ବିହାର, ସ୍ୱପ୍ନ ଦର୍ଶନ, ନାୟିକା ସହିତ ନାୟକର ମିଳନ ଆଦିର ଚିତ୍ରଣ କରାଯାଇଛି ଏହି ରସରତ୍ନାକର କାବ୍ୟରେ। ଏହା ରୀତିଯୋଗ୍ୟ ଶୈଳୀରେ ରଚିତ, ତେଣୁ ପୁରାଣ ଅନୁସରଣରେ ପରିକଳ୍ପିତ ରସରତ୍ନାକର କାବ୍ୟ ରୀତିକାବ୍ୟର ଏକ ଗଙ୍ଗାଧରୀ ସଂସ୍କରଣ। ରୀତିକାବ୍ୟ ଆଦର୍ଶରୁ ଏହା ଆଦ୍ୟ ଓ ପ୍ରାନ୍ତ

ବର୍ଣ୍ଣନିୟମରେ ରଚିତ ସଂସ୍କୃତ ଭାଷା ସାହିତ୍ୟର ଶାର୍ଦ୍ଦୁଳ ବିକ୍ରୀଡ଼ିତ ଛନ୍ଦରେ ଗଙ୍ଗାଧର ଲେଖିଛନ୍ତି ଅହଲ୍ୟା ସ୍ତବ। ଏହା ପ୍ରକାଶ ପାଇଥିଲା 1893 ମସିହାରେ। ପରବର୍ତ୍ତୀ ସମୟରେ କବିବର ରାଧାନାଥ ରାୟ ଛନ୍ଦକୁ ନେଇ ବିଭିନ୍ନ ମତ ଦେଇଥିବାରୁ ଗଙ୍ଗାଧର ଏହାକୁ ବଙ୍ଗଳାଶ୍ରୀ ରାଗରେ ପୁନଃ ଲେଖିଥିଲେ। ଏହା 1914ରେ ପ୍ରକାଶ ପାଇଥିଲା। ଶ୍ରୀରାମଙ୍କ ପଦ ସ୍ପର୍ଶରେ ପାଷାଣରୁ ଅହଲ୍ୟାଙ୍କ ଆବିର୍ଭାବ ଘଟିଥିଲା। ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅହଲ୍ୟାଙ୍କ ସ୍ତବ ହେଉଛି ଅହଲ୍ୟା ସ୍ତବର ପ୍ରସଙ୍ଗ। 1893 ମସିହାରେ କବି ଗଙ୍ଗାଧର ଇନ୍ଦୁମତୀ କାବ୍ୟ ରଚନା କରିଥିଲେ। ବାରିପଦାରୁ ପ୍ରକାଶିତ ଉତ୍କଳ ପ୍ରଭାରେ ଏହା 2 କିସ୍ତିରେ ପ୍ରକାଶ ପାଇଥିଲା। କାଳିଦାସଙ୍କ ରଘୁବଂଶ କାବ୍ୟର 5ମ ସର୍ଗ 39 ଶ୍ଳୋକରୁ ଆରମ୍ଭ କରି 8ମ ସର୍ଗ ମଧ୍ୟରେ ବର୍ଣ୍ଣିତ ଘଟଣାକୁ ଆଖି ଆଗରେ ରଖି ଗଙ୍ଗାଧର ଇନ୍ଦୁମତୀ କାବ୍ୟ ରଚନା କରିଛନ୍ତି। ବିଦର୍ଭ ରାଜକନ୍ୟା ଇନ୍ଦୁମତୀଙ୍କ ସ୍ୱୟମ୍ବର ଉତ୍ସବ, ଇନ୍ଦୁମତୀ ଅଜଙ୍କ ବେକରେ ବରଣମାଳା ଦେବା, ରାଜାମାନଙ୍କୁ ପରିଚିତ କରାଇବାରେ ଇନ୍ଦୁମତୀଙ୍କ ସମବୟସୀ ସୁନନ୍ଦାଙ୍କ ଚାତୁର୍ଯ୍ୟୋକ୍ତି, ଏକଦା ଉଦ୍ୟାନରେ ଅଜ ଦମ୍ପତି ଭ୍ରମଣ କରୁଥିବା ବେଳେ ଆକାଶରୁ ଫୁଲହାର, ଇନ୍ଦୁମତୀଙ୍କ ବକ୍ଷସ୍ଥଳରେ ପଡ଼ିବା ଓ ତାଙ୍କର ପ୍ରାଣବାୟୁ ଉଡ଼ିଯିବା, ଇନ୍ଦୁମତୀଙ୍କ ଶବ ସତ୍କାର ହେବା ଇତ୍ୟାଦି ଇନ୍ଦୁମତୀ କାବ୍ୟରେ ବର୍ଣ୍ଣିତ। ଆମୂଳାନ୍ତ କାବ୍ୟଟି ବଙ୍ଗଳାଶ୍ରୀ ରାଗରେ ରଚିତ। ରଘୁବଂଶର କାହାଣୀ କାବ୍ୟର କଥାବସ୍ତୁ ହୋଇଛି, ହେଲେ କବି ଓଡ଼ିଆ ଚଳଣୀ ଉପଯୋଗୀ ରୀତିରେ ବର୍ଣ୍ଣନା କରିଛନ୍ତି। ଏହି କାବ୍ୟରେ ଅନେକ ଉପାଦେୟ ପଦ ରହିଛି, ଯେପରି ଇନ୍ଦୁମତୀ କାବ୍ୟର ପୂର୍ବ ଭାଗର ଗୋଟିଏ ପଦ ହେଉଛି ଭାଗ୍ୟବାନ ସଦା ଭାଗ୍ୟଫଳ ଲଭେ, ଅଭାଗା ଲଭେ ଅଶିବ, ସାଗର ମନ୍ଥନେ କେଶବ କମଳା, ଗରଳ ଲଭିଲେ ଶିବ। ରାଧାନାଥ ରାୟଙ୍କ ଚିଲିକା ଅନୁରୂପ କାବ୍ୟ ରଚନାର ପ୍ରଚେଷ୍ଟା ଗଙ୍ଗାଧରଙ୍କ ଉତ୍କଳ ଲକ୍ଷ୍ମୀରେ ପରିଲକ୍ଷିତ। ଉତ୍କଳର ଐତିହ୍ୟ, ଜାତୀୟତା ବର୍ଣ୍ଣନା ସହିତ ପ୍ରାକୃତିକ ଓଡ଼ିଶାର ଚିତ୍ର ଏଥିରେ ଖୁବ୍ ସୁନ୍ଦର ଭାବରେ କବି ବର୍ଣ୍ଣନା କରିଛନ୍ତି। 1895 ମସିହାରେ ଏହା ଅସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇଥିଲା। 1914 ମସିହାରେ ଏହା ସମ୍ପୂର୍ଣ୍ଣ ହୋଇ ବ୍ରଜମୋହନ ପଣ୍ଡାଙ୍କ ଦ୍ୱାରା ପ୍ରକାଶିତ। ନୀଳାଚଳର ବର୍ଣ୍ଣନା କରିଛନ୍ତି ଗଙ୍ଗାଧର ଏବଂ ଲେଖିଛନ୍ତି, କଳିଯୁଗେ ମନୋହର ପୁଣ୍ୟଧାମ ଅଟଇ ଉତ୍କଳ ଦେଶେ, ଯହିଁ ବିଜେ କରିଛନ୍ତି ଭଗବାନ ଧରି ଦାରୁ ବ୍ରହ୍ମ ବେଶ। ଯୁବବନ୍ଧୁ, ସ୍ୱଭାବ କବି ଗଙ୍ଗାଧର କବିବର ରାଧାନାଥ ରାୟଙ୍କୁ ସମ୍ମାନ ଜଣାଇ ଲେଖିଛନ୍ତି, କାବ୍ୟ ହିଁ ଗଲେଣି କାବ୍ୟ ରଚିବାକୁ ରାଧାନାଥ ନାମ ବହି, ତାହାଙ୍କ ଭାରତୀ ବଳି ହେବ ଖ୍ୟାତ ଭାରତୀ ଉତ୍କଳ ମହି। ସମ୍ବଲପୁରରେ ଓଡ଼ିଆ ଭାଷା ଉଠାଇ ଦେଇ ତା ବଦଳରେ ହିନ୍ଦୀ ଭାଷା ଚଳାଇବାକୁ ମଧ୍ୟପ୍ରଦେଶ ସରକାର ତରଫରୁ ମସୁଧା ଚାଲିବା ସମୟରେ ଗଙ୍ଗାଧର ଲେଖିଥିଲେ ଭାରତୀ ରୋଦନ ଓ ଉତ୍କଳ ଭାରତୀଙ୍କ ବେଦନ ନାମରେ 2ଟି କବିତା। ଭାରତୀ ରୋଦନ କବିତାରେ ଓଡ଼ିଆ ଭାଷା ରକ୍ଷା ପାଇଁ କାମ କରୁଥିବା ଧରଣୀଧରଙ୍କ ଉଦ୍ଦେଶ୍ୟରେ ସେ ପ୍ରଶଂସା ବାଣୀ ଶୁଣାଇଛନ୍ତି। କମିଶନର ଉଡବର୍ଣ୍ଣଙ୍କ ଉଦ୍ଦେଶ୍ୟରେ କବିଙ୍କ ନିବେଦନ ଉତ୍କଳ ଭାରତୀଙ୍କ ନିବେଦନ ନାମରେ ନାମିତ। ସମ୍ବଲପୁରରେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଓ ଓଡ଼ିଶା ସହିତ ସମ୍ବଲପୁରର ମିଶ୍ରଣ ପରିପ୍ରେକ୍ଷୀରେ କବିତା 2ଟି ରଚନା କରାଯାଇଛି। ସାରଳା ମହାଭାରତର ବିରାଟ ପର୍ବରେ ବର୍ଣ୍ଣିତ କିଚକବଧ ଆଖ୍ୟାନ ଭିତ୍ତିରେ କବି ଗଙ୍ଗାଧର ରଚନା କରିଛନ୍ତି କିଚକବଧ। ଏଥିରେ ପାରମ୍ପରିକ କାବ୍ୟଧାରାର ମଙ୍ଗଳାଚରଣ ଆଦି ନାହିଁ। ଦ୍ରୌପଦୀ ବନାମ ଶୈରିନ୍ଦ୍ରୀଙ୍କୁ କିଚକ ଦେଖି ମୋହିତ ହେବା ଓ ଦ୍ରୌପଦୀଙ୍କ ଦ୍ୱିତୀୟ ସ୍ୱାମୀ ଭୀମ କିଚକବଧ କରିବା ଏହି କାବ୍ୟରେ ବର୍ଣ୍ଣିତ। ଏହା 7 ସର୍ଗ ବିଶିଷ୍ଟ କାବ୍ୟ। ଗଙ୍ଗାଧରଙ୍କ ପ୍ରଣୟ ବଲ୍ଲରୀ କାବ୍ୟର ପ୍ରଥମ ଛାନ୍ଦ ସମେତ ଚନ୍ଦ୍ର ରଜନୀ, ବେଦବ୍ୟାସ, ବସନ୍ତ ବାସର, ସୋମନାଥ ବିଜୟ, ବର୍ଷା ଚିତ୍ର ଆଦିର ଏକ ସଂକଳନ ହେଉଛି କବିତା କଲ୍ଲୋଳ। ଏହା 1912 ମସିହାରେ ପ୍ରକାଶ ପାଇଥିଲା। କବି ଗଙ୍ଗାଧର 3ଟି ସର୍ଗରେ ଅଯୋଧ୍ୟା ଦୃଶ୍ୟ ରଚନା କରିଛନ୍ତି। ପ୍ରଥମ ଦୃଶ୍ୟରେ ରାମ ସିଂହାସନରେ ନ ବସି ବନବାସ ଯିବା ପର୍ଯ୍ୟନ୍ତ ଘଟଣା, ଦ୍ୱିତୀୟ ଦୃଶ୍ୟରେ ବନବାସ ଓ ତୃତୀୟ ଦୃଶ୍ୟରେ ଲଙ୍କାରୁ ଫେରି ରାଜ୍ୟ ଅଭିଷେକ ହେବା ବର୍ଣ୍ଣନା କରିଛନ୍ତି କବି। 7 ସର୍ଗ ବିଶିଷ୍ଟ ପ୍ରଣୟ ବଲ୍ଲରୀ କାବ୍ୟ ମଧ୍ୟ କବିଙ୍କ ପ୍ରଣୟନ। ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପ୍ରଣୟ କାହାଣୀ କାବ୍ୟର କଥାବସ୍ତୁ ଅଟେ। ଏହା ବଙ୍ଗଳାଶ୍ରୀ ରାଗରେ ରଚିତ ହୋଇଛି। ଭବଭୂତିଙ୍କ ଉତ୍ତର ରାମଚରିତ ନାଟକରୁ ପ୍ରେରଣା ନେଇ ଗଙ୍ଗାଧର ଲେଖିଛନ୍ତି ତପସ୍ୱିନୀ କାବ୍ୟ। ସୀତାଙ୍କର ନିର୍ବାସନ ପ୍ରସଙ୍ଗ ଦେଇ ରାମାୟଣର କଥାବସ୍ତୁକୁ ଏଥିରେ ଖୁବ୍ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି। ଯୁବବନ୍ଧୁ, କାବ୍ୟ ଆରମ୍ଭରେ କଳ୍ପନାଙ୍କୁ ସ୍ତୁତି ଓ

ଶେଷରେ ସୀତାଙ୍କ ସ୍ୱପ୍ନ ଦେଇ ଯୋଗମାୟା ରାମ ସୀତାଙ୍କୁ ଏକାଠି କରାଇବାର ଚିତ୍ର କାବ୍ୟର ବିଶେଷତ୍ଵ। ଭିନ୍ନ ଭିନ୍ନ ଛନ୍ଦରେ ଏଗାର ସର୍ଗ ବିଶିଷ୍ଟ ପ୍ରଣୟନ ହେଉଛି କବିଙ୍କ ତପସ୍ୱିନୀ କାବ୍ୟ। ପ୍ରକୃତି ବର୍ଣ୍ଣନା, ଚରିତ୍ର ଚିତ୍ରଣ, ସୀତାଙ୍କର ରାମଙ୍କ ନିକଟକୁ ପତ୍ର ଲେଖିବା ଆଦି ବାରି ହୋଇପଡ଼େ ଏହି ତପସ୍ୱିନୀ କାବ୍ୟରେ। ସୀତାଙ୍କ ଦୁଃଖରେ ପ୍ରକୃତିର ସମ୍ବେଦନଶୀଳ ମାନବିକ ଗୁଣ ପ୍ରଦର୍ଶନ କରାଯାଇଛି କାବ୍ୟରେ। ଦ୍ୱିତୀୟ ଓ ପଞ୍ଚମ ସର୍ଗରେ ଆଶ୍ରମ ପ୍ରକୃତି, ତୃତୀୟ ସର୍ଗରେ ରାଜଧର୍ମର ବର୍ଣ୍ଣନା, ଗଙ୍ଗାଧରଙ୍କ କବି ପ୍ରତିଭାର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ରାଗ ଚୋଖିରେ ରଚିତ ଚତୁର୍ଥ ସର୍ଗରେ କବି ଲେଖିଛନ୍ତି।

ଯୁବବନ୍ଧୁ, ତପସ୍ୱିନୀ କାବ୍ୟର ପ୍ରଥମ ସର୍ଗରେ ଗଙ୍ଗାଧର ନିଜ ଜୀବନ ଚିତ୍ର ଏହିଭଳି ବର୍ଣ୍ଣନା କରିଛନ୍ତି। ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଚଳତ ଚଳି ଆବିଳ ଉଦର। ଗଙ୍ଗାଧରଙ୍କ କବିତା ସଂକଳନ ମଧ୍ୟରେ ଅର୍ଘ୍ୟଥାଳି, କବିତାମାଳା, କୃଷକ ସଙ୍ଗୀତ ସୁପରିଚିତ। ବ୍ୟଙ୍ଗ କବିତା, ଅନୁବାଦ କବିତାରେ ମଧ୍ୟ କବିଙ୍କ କୃତିତ୍ୱ ରହିଛି। କବିତାଙ୍କ ମାତୃଭାଷା ନାମକ କବିତାରେ ଲେଖିଛନ୍ତି, ମାତୃଭୂମି ମାତୃଭାଷାରେ ମମତା ଚାହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ବିରହ ବ୍ୟଥିତ ରାମ, କୁମାର ଜନ୍ମୋତ୍ସବ, ଆମୋଦ ସୁଖ ସ୍ୱପ୍ନ, ପୁଷ୍କରିଣୀ, ତରୁବର, ଭକ୍ତି ଉପହାର, ବର୍ଷା ଚିତ୍ର ଆଦି ମଧ୍ୟ କବିଙ୍କ ସୃଷ୍ଟି କବିତା ସମୂହ। ଅମୃତମୟ ଓ ମଧୁମୟ କବିତାରେ କବିଙ୍କ ମଙ୍ଗଳ ଆକାଂକ୍ଷୀ ଜଗତ ଓ ଜୀବନ ଦୃଷ୍ଟି ପ୍ରତିଫଳିତ ହୁଏ। କବି ମଧୁମୟ କବିତାରେ ଲେଖିଛନ୍ତି, ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ, ମଧୁର ଝରଣ କରିବ ହରଣ, ତୋ ପାପ ମରଣ ଭୟରେ ଜୀବନ। କବିଙ୍କ କାବ୍ୟ ଆଦର୍ଶ ଓ ନୀତି ଆଧାରିତ, ତେଣୁ କବିଙ୍କ କାବ୍ୟ ସ୍ୱର ସବୁ କାଳ ତଥା ସବୁ ବୟସର ପାଠକଙ୍କ ପାଇଁ ଉପାଦେୟ ହୋଇପାରିଛି। ଆଧୁନିକତା ଓ ପ୍ରାଚୀନତାର ଯଥୋଚିତ ସମିଶ୍ରଣ କବିଙ୍କ କାବ୍ୟରେ ପୂରିତ। ତାଙ୍କ କାବ୍ୟ କବିତା ଆଦିରୁ ଚିରନ୍ତନ ଜୀବନ ଶୁଣିହୁଏ। ଶୁଣିହୁଏ ଜାତି ଭାଷାକୁ ଘେନି ସୃଷ୍ଟ ସମକାଳୀନ ସମସ୍ୟା, ତା ସହିତ ଦେଖିହୁଏ ଆଦର୍ଶ ଓ ନୀତିନିଷ୍ଠ ଚରିତ୍ରମାନଙ୍କୁ ଓ ଦେଖିହୁଏ ପାଷାଣ ପ୍ରବୃତ୍ତିର ଚରିତ୍ରକୁ। ନିର୍ଦ୍ଦିଷ୍ଟ କାଳରେ ଜନ୍ମଗ୍ରହଣ କରିଥିଲେ ହେଁ ତାଙ୍କ ସୃଷ୍ଟି ସୃଜନୀ ଯୁଗ ଯୁଗ ପାଇଁ କାଳଜୟୀ ହୋଇପାରିଛି ଏବଂ ଜୀବନ୍ତ କରି ରଖିଛି ସେହି ଓଡ଼ିଆ ଭାଷା ସାହିତ୍ୟ ଜାତିପ୍ରେମୀ କାଳଜୟୀ ପୁରୁଷ ସ୍ୱଭାବ କବି

ବାପୁ ନିର୍ଦ୍ଦିଷ୍ଟ କାଳରେ ଜନ୍ମଗ୍ରହଣ କରିଥିଲେ ହେଁ ତାଙ୍କ ସୃଷ୍ଟି ସୃଜନୀ ଯୁଗ ଯୁଗ ପାଇଁ କାଳଜୟୀ ହୋଇପାରିଛି ଏବଂ ଜୀବନ୍ତ କରି ରଖିଛି ସେହି ଓଡ଼ିଆ ଭାଷା ସାହିତ୍ୟ ଜାତିପ୍ରେମୀ କାଳଜୟୀ ପୁରୁଷ ସ୍ୱଭାବ କବି ପ୍ରକୃତି କବି ଗଙ୍ଗାଧର ମେହେରଙ୍କୁ।

ଯୁବବନ୍ଧୁ ଆଜି ତ ସମୟ ହୋଇଗଲାଣି ସାହିତ୍ୟାନ ସନ୍ଧ୍ୟାକୁ ଏଇଠାରେ ବିରାମ ଦେବା। ହେଲେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ

0: And that is the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା।
2: ଆକାଶବାଣୀ ଆଟ୍ 90 ସାଲ୍ କି ଆୱାଜ୍ ଦିଲ୍ ସେ ଦିଲ୍ ତକ୍ ନନ୍ ଷ୍ଟପ୍ ଧମାଲ ପୁରାନୀ ୟାଦେଁ ନୟା ଜୋଶ ହୈ ଦେଶ କା ରେଡିଓ ଅବ ଭି ବସ୍ ହୈ ଆକାଶବାଣୀ କେ ଗୌରମୟୀ 90 ସାଲ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆକାଶବାଣୀ ଭବାନୀପାଟଣା ପ୍ରସ୍ତୁତ କରୁଛୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ।

ଆଜି ସନ୍ଧ୍ୟା 6:30ରେ ଶୁଣିବେ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ଦୁଇଟି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30ରେ ଶୁଣିବେ କାର୍ଯ୍ୟକ୍ରମ ଚାଷବାସ। 8:00ରେ ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିବେ ଶିଳ୍ପୀ କବିତା ସେଠଙ୍କ କଣ୍ଠରେ। କେତୋଟି ସମ୍ବଲପୁରୀ ଗୀତ ଶୁଣିବେ ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମରେ। 8:15ରେ ପରିବେଷଣ କରିବେ ଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ ଏବଂ ତପସ୍ୱିନୀ ପଟେଲ। ସ୍ପୋର୍ଟସ୍ କ୍ୟାନ୍ 8:30ରେ ସ୍ପଟଲାଇଟ୍ 9:15ରେ ଏବଂ 9:30ରେ ଶୁଣିବେ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। 10:00ରେ ପ୍ରଚାର କରିବୁ ନାଟକ ଅନ୍ୟ ଏକ ଅଭିମନ୍ୟୁ, ରଚନା ସନ୍ତୋଷ କୁମାର ପ୍ରଧାନ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 11:10ରୁ ଶୁଣିବେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। ଏ କାର୍ଯ୍ୟକ୍ରମ ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ।

ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ ସକାଳ 6:30। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା, ପଶ୍ଚିମ ଓଡ଼ିଶାର ଶୃଙ୍ଗାର ଭିତ୍ତିକ ଲୋକଗୀତ, ଆଲୋଚକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ।

0: ଚାଷର କଥା ସକାଳ 7:40 7:45 ଶୁଣିବେ ସଙ୍ଗୀତ ଲହରୀ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ସକାଳ 8:30 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ ସକାଳ 8:45 ହିନ୍ଦୀ କଥାଚିତ୍ର ଗୀତ ସକାଳ 9:00 ଏବଂ ଓଡ଼ିଆ କଥାଚିତ୍ର ଗୀତ 9:30 ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 10:10
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: अच्छा दास बाबू, आपनको घरटा 1970 रे तयार हितला, राइट? हेले ए पर्यंत एते स्ट्रांग केमिति अछि?
2: अरे एटा एकदम सिंपल, एवं सेहिथि पई मु सेतेबेले मोर विश्वास रखितली, एवं आजि मध्य चेटिनाड सिमेंट उपरे
3: शक्ति जहा वर्ष वर्ष नुहे बरं पीढी पाई रहिथाय। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ପ୍ରବାହରୁ ଏବଂ ଅଂଶୁଘାତରୁ ନିଜକୁ ସୁରକ୍ଷିତ ରଖନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯଥାସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ଆଦି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ବାହାରକୁ ଯିବାକୁ ହେଲେ ସାଥିରେ କଳା ଚଷମା, ଜୋତା, ଚପଲ ଏବଂ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

0: प्रथापनानि प्रदत्तानि। प्रधानमन्त्रिणा उक्तं यत् इमे युवानः भारतस्य कीर्तिं विश्वस्तरे प्रापयितुं निरन्तरं प्रयत्नं कुर्वन्ति। एतेषाम् उज्ज्वल भविष्याय प्रधानमन्त्रिणा शुभकामनाः प्रदत्ताः इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଘଟା ହେଉଛି ସେଇ ସେଇ ଜାଗାରେ ସେମାନେ ନୂଆ ଗଛ କିଛି ଲଗାନ୍ତେ। ସ୍କୁଲ କଲେଜ ଠୁ ଆରମ୍ଭ କରିକି ପ୍ରତ୍ୟେକ ଅନୁଷ୍ଠାନରେ, ଘର ବାଡିରେ, ରାସ୍ତା କଡ଼ରେ, ସବୁ ଜାଗାରେ ଗଛ ନିହାତି ଲଗେଇବା ଆବଶ୍ୟକ। ଯୋଉଠି ଘରଟିଏ ରହିଛି ଗଛଟିଏ ନାହିଁ ସେଇଠି ଆପଣଙ୍କର ଉଷ୍ମତା ବଢିଯାଏ, ଏବଂ ଯୋଉ ଜାଗାରେ ଗଛଟିଏ ଅଛି ସେଇଠି ଆପଣଙ୍କୁ ଯଦି 10 ମିନିଟ କି 15 ମିନିଟ ଆପଣ ଛିଡ଼ା ହେଉଛନ୍ତି ଆପଣଙ୍କୁ ତାହେଲେ ଶାନ୍ତି ଅନୁଭବ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବିକାଶ ଘଟିଛି। ସୁଖ ସମୃଦ୍ଧି ଉପଭୋଗ ଲୋଡୁଥିବା ମଣିଷ ବଡ଼ ବଡ଼ ଶିଳ୍ପ କଳକାରଖାନା ନିର୍ମାଣ କରୁଅଛନ୍ତି, ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହା ବ୍ୟତୀତ କଳକାରଖାନାରୁ ବାହାରୁଥିବା ଅଦରକାରୀ ବିଷାକ୍ତ ଜଳ ସେସବୁ ନଦୀ, କେନାଲ, ସମୁଦ୍ର ମଧ୍ୟକୁ ଛାଡୁଥିବାରୁ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡିକ ଜଳରେ ମିଶି ଦୂଷିତ କରୁଛି। ଠିକ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ ଔଷଧ, ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ରମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଥାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ମୂଳ ଲକ୍ଷ୍ୟ। ଆସନ୍ତା June 5 ତାରିଖରେ ପଡୁଛି ପରିବେଶ ଦିବସ, ତେଣୁ ସେହି ପରିପ୍ରେକ୍ଷୀ ଆଉ ଥରେ କହିବି, ଯୁବପିଢି ମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ। ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା, ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁ ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫା ସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି। କଥାରେ ଅଛି, ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ ହନ୍ତ ସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫା ସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା ପରିବେଶକୁ

0: ରକ୍ଷିତ ରଖିବା, ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁ ଜୀବା ଭରି ଉଠିବ।
1: ଶୁଣୁଥିଲେ ଆଲୋଚନା ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଖୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝି କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ, ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚ ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆକର ଦି ଗଇ 14,651 ଅଭିଯୋଗ ଉସମେ ସେ ହମନେ 14,046 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହେ ଓ ଇସି ଆଧାର ପର ଲୋକଙ୍କ କା ଭରସା ବି ବହୁତ ଜ୍ୟାଦା ବଢ଼ତା ଯା ରହା ଓ ହମନେ ବି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ଉନକେ ସାଥ ଯୋ ଟିମ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେ ଓର ଦରଖାସ୍ତ ହର ସୋମବାର କୁ ହୁଏ ଶିଶନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ ହେ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 97 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝି ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 360,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ରୁ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ

0: 37,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, ଗୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ 10,10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ 7:30ରୁ 9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। राज्य

0: ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ନୂଆ କାର୍ ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ବୁଦ୍ଧୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ,
1: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ। ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970-1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ୍ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15 ରୁ 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ

ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଦୁଗ୍ଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାଷ ଚନ୍ଦ୍ର ଶତପଥୀ।
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିର ଥି 96% ଅଭିଯୋଗରେ ହେଇଛି ସମାଧାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଇଷ୍ଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମର ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। 17 ପାଲିତେ ଗ୍ରହଣ କରାଯାଇଥିବା 14651 ଅଭିଯୋଗ ଭିତରୁ 14046 ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲାସ୍ତରଥି 2 92% ଅଭିଯୋଗର ସମାଧାନ ହୋଇଛି। ଆଜି 600 ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ 13 ରୋଗୀଙ୍କୁ 360,000 ଟଙ୍କାର ଚିକିତ୍ସା ସାହାଯ୍ୟ ଆଉ ଜଣଙ୍କୁ 200,000 ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣି ଆମର ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଭିନ୍ନ ଅଙ୍ଗ ହୋଇଛି। ଖରା ମାସ ଉତରୁ ଭିନ୍ ଭିନ୍ ଜିଲ୍ଲାର ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ଭିନ୍ ଭିନ୍ ବିଭାଗର ମନ୍ତ୍ରୀ, ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ ମହାରାଷ୍ଟ୍ର ଆଉ ତାମିଲନାଡୁ ରାଜ୍ୟର ଖାଲି ପଡ଼ିଥିବା ଗୋଟିଏ ଲେଖା ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆର୍ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଏବେ 8 ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ଉପରବେଳା 3 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ସକାଳ 9-4 ତକ ଭୋଟ୍ ହୋଇକରି ଫଳାଫଲ ଘୋଷଣା କରାଯିବ। ରୋଡ୍ ନେଟୱାର୍କ କ୍ଷେତ୍ରଟି ଓଡ଼ିଶା ସାରା ଦେଶରେ ସମୃଦ୍ଧ ରାଜ୍ୟ ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନ 50 କୋଟି ଅଧିକ ଟଙ୍କା ଖର୍ଚ୍ଚାତି ତିଆରି ହେଉଥିବା 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର ମନ୍ତ୍ରୀ ସମୀକ୍ଷା କରିଛନ୍। ଏସବୁ ପ୍ରକଳ୍ପମାନଙ୍କୁ ଧାରି ସମୟ ଶେଷ କରିବାର କିଛି ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ

721 କୋଟି ଟଙ୍କାର 49 ପ୍ରକଳ୍ପ କାମ ଶେଷ ହେଇଛି ଆଉ ସେସବୁ ଖୁବ୍ ଜଲ୍ଦି ଲୋକାର୍ପିତ ହେବ ବୋଲି ମନ୍ତ୍ରୀ କହିଛନ୍ ସେନ୍ତା 12,102 କୋଟି ଟଙ୍କାର 47 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ବିଲ୍ ଖୁବ୍ ଜଲ୍ଦି ସ୍ଥାପନା କରାଯିବା। କେନ୍ଦ୍ର ସରକାର ଓଡ଼ିଶାକେ ଏତକା ପାଣ୍ଠି ଦେବାରକେ ପ୍ରସ୍ତୁତ ଥିବାନୁ ଯୋଜନାବଦ୍ଧ ଭାବେ କାମ କରବାରକେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି 30 କାମ ଚାଲୁଥିବା 14 କାର୍ଯ୍ୟାଦେଶ ହେବାରକେ ଥିବା ଆଉ 4 ଟେଣ୍ଡର ପ୍ରକ୍ରିୟାଟି ଥିବା ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ ବୈଠକ ଏବେ ବୁଧବାର ଦିନ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗେ ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗ ଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ୍ ଚାଲବା। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡ଼ଭାନ୍ସ 2026 ଫଲାଫଲ ଆଜି ବାହାରିଛି। ଧାରି ସମୟ ଆଘୁନ ଆଇଆଇଟି ରୁର୍କି ପରୀକ୍ଷାଫଲ ଘୋଷଣା କରିଛି। ଏ ବଛର 56,880 ଜନ ପରୀକ୍ଷାର୍ଥୀ ପାସ୍ କରିଛନ୍। ଜେଇଇ ଆଡ଼ଭାନ୍ସ ଲାଗି 1,87,399 ଜନ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ସେମାନଙ୍କର ସଫଳତା, କଠିନ ପରିଶ୍ରମ, ନିଷ୍ଠା ଆଉ ଇଚ୍ଛା ଶକ୍ତିର ପରିଚୟ। ସାରା ଦେଶେ ଆଷ୍ଟନୁ କ୍ଷେତ ବଚାଓ ଅଭିଯାନ ମୂଲ ହୋଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାନୁ ଅଭିଯାନର ଶୁଭାରମ୍ଭ କରିଛନ୍। ଧରତୀମାତାର ସୁରକ୍ଷା ଲାଗି ଚାଷ କାମତି ସନ୍ତୁଳିତ ସାର ବ୍ୟବହାର କରବାରକେ ପଡ଼ବା। ଚାଷ ଜମିନ୍ତି ରାସାୟନିକ ସାରର କମ୍ସେ କମ୍ ବ୍ୟବହାର, ଜୈବିକ ଚାଷ ଆଉ ଚାଷୀମାନଙ୍କୁ ଠିକ୍ ସମୟତି ସୂଚନା ଦେବାର ଜରିଏ ପଞ୍ଚାୟତ ସ୍ତରନ ଜନଭାଗିଦାରିତାକେ ସଶକ୍ତ କରବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏ ଅଭିଯାନ ଏବା 30 ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ରାୟଗଡ଼ା ରେଲ ଡିଭିଜନ ଆଷ୍ଠାନୁ କାର୍ଯ୍ୟକ୍ରମ ହୋଇଛି। ଏ ନୂଆ ଡିଭିଜନ ଅଧୀନତି କୋରାପୁଟ, ସିଙ୍ଗାପୁର ରୋଡ, କିରନ୍ଦୁଲ, ଗୁଣପୁର ଆର୍ ପାର୍ଲା ସହିତ ଦକ୍ଷିଣ ଓଡ଼ିଶାର ଅଲଗା କେତେଟା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକେ ସାମିଲ କରାଯାଇଛି। ରାୟଗଡ଼ା ଡିଭିଜନ ଅଧୀନତି 696 କିଲୋମିଟର ରେଲ ପଥ ରହିଛି। 600 ଅଧିକା ଅଧିକାରୀ ଓ ରେଲ କର୍ମଚାରୀ ରାୟଗଡ଼ାନୁ କାମ କରିବେ। ଏ ଡିଭିଜନ 40 ମିଲିୟନ୍ ଟନ୍ ଅଧିକା ମାଲ ପରିବହନ କରିବା ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ 2026 August 21, 22 and 23 ତାରିଖ ଦିନ ହେବା। ଏଥି ବୈବାହିକ ବିବାଦ, ମୋଟର ଯାନ ଦୁର୍ଘଟଣା, ଚେକ୍ ବାଉନ୍ସ, ଜମି ଅଧିଗ୍ରହଣ ଆର୍ ଶ୍ରମ ବିବାଦ ସହିତ ଅଲଗା ଆପୋଷ ଯୋଗ୍ୟ ମାମଲା ସହମତି ଭିତ୍ତିତି ସମାଧାନ କରାଯିବା। ଇଚ୍ଛୁକ ପକ୍ଷମାନେ ସୁପ୍ରିମକୋର୍ଟଙ୍କର ୱେବସାଇଟ୍ www.sci.gov.in ଥିବା ଗୁଗୁଲ ଫର୍ମ ଭରିକରି ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଏବେ 21 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଆୟୋଜନ ହେବା। ଯୋଗ ମହୋତ୍ସବ ସମିତି, କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫୁ କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ବାବଦ ପ୍ରସ୍ତୁତି ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସଟି ଉପସ୍ଥିତ ରହିବାର ସହିତ ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ସମିତି ସ୍ତରଟି ଯୋଗ ଦିବସ ପାଳନ କରାଯିବ ବୋଲି ବୈଠକଟି ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକେ ଜନ ଆନ୍ଦୋଳନ କରାଯିବାର ସହିତ ଅତକାନୁ ଅତକା ଲୋକକୁ ଯୋଗ ସାଙ୍ଗେ ଯୋଡ଼ବା ଲାଗି ବୈଠକଟି ଆଲୋଚନା ହୋଇଛି। ଗୁରସ ଆଉ ସେତୁ ତିଆରି ହେଉଥିବା ଖାଇବାର ଦ୍ରବର ମହତ୍ତ୍ୱ ବାବଦେ ଲୋକକୁ ସଚେତନ କରିବା ଲାଗି ଫି ବଛର June 1 ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫ ପହେଲା କରି ଏ ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍, ବିକଶିତ ଭାରତ ଥି ବିକଶିତ ଓଡ଼ିଶା ଲାଗି 2036 ତକ ରାଜ୍ୟ ଗୁରସ ଉତ୍ପାଦନକୁ ଦ୍ୱିଗୁଣା ବଢ଼ାବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ନିର୍ଭୁଲ ଭୋଟର ତାଲିକା ଲାଗି ସମ୍ବଲପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ମୂଲ ହୋଇଛି। ଗଲା 30 ଦିନ ମୂଲ ହୋଇଥିବା ଏହି ପ୍ରକ୍ରିୟାଟି 948 ଜଣ ବିଏଲ୍ଓ ଘର ଘର ଯାଇକରି ତଥ୍ୟ ସଂଗ୍ରହ କରିବେ। July 5 ଚିଠା ଭୋଟର ତାଲିକା ବାହାରବା। ବରଗଡ଼ ଜିଲ୍ଲାର ଭୋଟର ତାଲିକାଟି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ 2026 ବାବଦ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବୁଥ୍ ସ୍ତରୀୟ ଅଧିକାରୀ

ମାନେ ଘର ଘର ବୁଲିକିରି ଭୋଟରମାନଙ୍କୁ ପରିଗଣନା ଫର୍ମକେ ଠିକ୍ ଭାବେ ଭରବାର ଲାଗି ମାର୍ଗଦର୍ଶନ ଦେଉଛନ୍। ସବୁ ପୌରାଞ୍ଚଳନୁ ଏଲ୍ଇଡି ସ୍କ୍ରିନ୍ ଜରିଏ ସଚେତନତାମୂଳକ ଭିଡ଼ିଓ ଆଉ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ଜରିଏ ଏସ୍ଆଇଆର୍ ଉପରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନେଇଥିବା ଶିବିରଟି 159ଟା ଅଭିଯୋଗ ଆସିଥିଲା। ସେଥିର ଭିତରୁ 20ଟା ସାମୂହିକ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବାଲିଖମାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନେଇଥିବା ଶୁଣାଣି ଶିବିରଟି 48ଟା ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ନେଇଥିବା ଶୁଣାଣି ଶିବିରଟି 82ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକିରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରିବା ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆଜିଠାନ ମୂଲ ହୋଇଛି। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମଠାରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗ ଦେଇକରି ଏତକେ ଉଦ୍ଘାଟନ କରିଛନ୍। 32ଟା କ୍ରୀଡ଼ା ଜିଲ୍ଲାର 14 ବର୍ଷରୁ କମ୍ ବୟସର ବାଲକ ଓ ବାଲିକା ଏଥି ଭାଗ ନେବେ। ସବୁ କ୍ରୀଡ଼ା ଜିଲ୍ଲାକେ ବଲାଙ୍ଗୀର ସୁନ୍ଦରଗଡ଼ ଭୁବନେଶ୍ୱର ଓ ବରହମପୁର 4ଟା ଜୋନ୍ରେ ଭାଗ କରାଯାଇଛି। ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ବିକଶିତ କରିବା ଲାଗି ରାଜ୍ୟ ସରକାରଙ୍କର ସିଏମ୍ ଟ୍ରଫି 2 ସଂସ୍କରଣ ମୂଲ କରାଯାଇଛି। ଏଟା ଏବା 7 ତକ ଚାଲବା ବୋଲି ଜଣାପଡ଼ିଛି। ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଏବେ 4 ତକ ବର୍ଷା ଲାଗି ରହିବା। ଏବେ 5 ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ତକ ବଢ଼ବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଭୁବନେଶ୍ୱର ନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରତି 96% ଅଭିଯୋଗ ରହିଛି ସମାଧାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ନମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଆଜିର ଆଞ୍ଚଳିକ ଖବରୀ ନ ଶେଷ ହେଲା। ଜୁହାର।

0: 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି। ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ, ଏବଂ ଜେଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ଲାଇଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ମିଆଁମାର ମଧ୍ୟରେ ବହୁଦିନରୁ ରହିଆସିଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ବିଶେଷକରି ବାଣିଜ୍ୟ, ଅର୍ଥନୀତି ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା, ସୀମା ପରିଚାଳନା, ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ଆଞ୍ଚଳିକ ସ୍ଥିତି ଭଳି ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ବିନିମୟ ହୋଇଛି। ଦୁଇ ନେତା ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହାଛଡ଼ା କାଲାଦାନ ବହୁମୁଖୀ ମୋଡାଲ୍ ଟ୍ରାନ୍ଜିଟ୍ ଗମନାଗମନ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଦୁଇ ଦେଶ ମଧ୍ୟରେ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ଉପରେ ଏହି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରୀ କହିଛନ୍ତି, ମିଆଁମାରର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଦିଗରେ ମିଆଁମାରର ଭୂମିକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ରାଷ୍ଟ୍ରପତି ଲାଇଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି। ମିଆଁମାର ସହିତ ଭାରତ 1643 କିଲୋମିଟର ସୀମା ଅଞ୍ଚଳ ଲାଗି ରହିଛି ବୋଲି ବୈଦେଶିକ ସଚିବ କହିଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ଆକ୍ଟ ଇଷ୍ଟ ଏବଂ ମହାସାଗର ଓ ଭାରତ ପ୍ରଶାନ୍ତ ମହାସାଗର ନୀତି ଅନୁଯାୟୀ ନୂଆଦିଲ୍ଲୀ ଆବଶ୍ୟକ ପଦକ୍ଷେପ ନେଉଛି। ବର୍ତ୍ତମାନ ଭାରତ ଓ ମିଆଁମାର ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $2 ବିଲିୟନ୍ରୁ ଉର୍ଦ୍ଧ୍ୱ ରହିଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦୁଇ ଦେଶର ସରକାର ଯୋଗାଯୋଗରେ ରହିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି ବୋଲି ବୈଦେଶିକ ସଚିବ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନଠାରେ ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ୍ ଲାଇଙ୍କୁ ସ୍ୱାଗତ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଭାରତ ମିଆଁମାର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କ ତଥା ଶତାବ୍ଦୀ ଧରି ରହିଆସିଥିବା ଜନସମ୍ପର୍କ ଏବଂ ବୌଦ୍ଧ ଐତିହ୍ୟ ଉପରେ ସେମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମିଆଁମାରକୁ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବା ସହିତ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଏକ ମୁକ୍ତ, ଅବାଧ, ଶାନ୍ତ, ସ୍ଥିର ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ଆଞ୍ଚଳିକ ଭାଗିଦାରୀଙ୍କ ସହିତ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ସହଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଜାହାଜ ଚଳାଚଳରେ ସ୍ୱାଧୀନତା ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ

0: ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କି ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କି କହିଛି ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360-330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ ଦେଶବ୍ୟାପୀ 1,21,00,000ରୁ ଉର୍ଦ୍ଧ୍ୱ ଏଲ୍ପିଜି ଯୋଗାଣ ବୁକିଂ କରାଯାଇଛି। ସେଥିମଧ୍ୟରୁ 95% ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି।
1: डोमेस्टिक एलपीजी घरेलू कुकिंग गैस के संबंध में पिछले 3 दिनों में 1,21,00,000 बुकिंग्स रिसीव हुई हैं, उसके अगेंस्ट 1,22,00,000 डिलीवरीज की गई हैं और 95% डिलीवरी ऑथेंटिकेशन कोड के साथ की गई हैं।
0: मुख्य संवाददाता का पूर्ण थारे ଭାରତ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ এবং জেই আডভান্স 2026।

0: ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଲା ଆଜି ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଯାଜପୁର ଜିଲ୍ଲାରେ 2025-26 ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହରେ ଜିଲ୍ଲା 98.16% ଲକ୍ଷ୍ୟ ହାସଲ କରିଥିବା ବେଳେ 91.17% ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ସଫଳତା ପାଇଁ ଯାଜପୁର ଜିଲ୍ଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଯାଜପୁରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ନୋଡାଲ ଅଧିକାରୀଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗାଣ ବିଭାଗରେ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଧାରରେ ହିତାଧିକାରୀମାନେ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
3: ଭଲ ଖରିଫ ଋତୁରେ ଭଲ ପ୍ରୋକ୍ୟୁରମେଣ୍ଟ କରିଛନ୍ତି। 98% ପ୍ରୋକ୍ୟୁରମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହବ ନାହିଁ, ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
2: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା SIR ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ BLO ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ BLOମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। SIR ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
4: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ May 30 ତାରିଖରୁ June 28 ଯାଏ ବୁଥ୍ ଲେବୁଲ ଅଫିସର ମାନେ ଘରକୁ ଘର ପରିଦର୍ଶନ କରିବେ। BLO ଆପଣଙ୍କୁ 2 ଏନୋମୁଲେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସର ମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ BLO ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1639 ଜଣ BLO ଓ 164 ଜଣ BLO ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 July 2026 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 July 2026 4 August 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 July 2026 2 September 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 September 2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
2: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। May 18-25 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ୍ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହାରୀ ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ।

0: ଶୁଣିଲି ବାବୁ, ଯେଡ଼େ ସୁନ୍ଦରା କରି ଆମର ଶିଳ୍ପୀ ଆର ତାଙ୍କର ଦୋଲବଲ ଗୀତ ପରିବେଷଣ କଲେ ମନଟା ଉଲ୍ଲାସ ଲାଗଲା,
1: ଉଲ୍ଲାସ ଲାଗଲା। ଦାଦା ଦେଖ, ଆସଲା ଉତାରୁ ତୁ ସାଙ୍ଗେ ସାଙ୍ଗେ କହୁଥିଲୁ, ସେ ଗାଏ ଦାମୁର କଥା ହେଲୁ, ତ ଆଜି ବିଶେଷଜ୍ଞ ଆଜ୍ଞା ଗୋଟେ ଫେଟିଛନ୍ ଆମର ଦାଦା, ହେ ବାବୁ ଦେ ଏକା କଥାବାର୍ତ୍ତା ହଉଛି,
0: ଶୁଣିବି ବୋଲୁଛୁ ତ?
2: ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଗୋପାଳନ। ଏ ବିଷୟରେ ଆଲୋଚନା କରିବା ପାଇଁ ବର୍ତ୍ତମାନ ଆମ ଗଣରେ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପଶୁପାଳନ ପଶୁ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଡକ୍ଟର ଗୁରୁପ୍ରସାଦ ମହାନ୍ତି। ଡକ୍ଟର ମହାନ୍ତି, ଆପଣଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର।
2: ଆମର କୃଷିର ଆନୁଷଙ୍ଗିକ ଧନ୍ଦା ଭାବରେ ଗୋପାଳନକୁ ଆମେ ପ୍ରାଥମିକତା ଆମେ ଦେଇ ଆସୁଛୁ, ତେବେ ପ୍ରଥମେ ଆପଣ ଟିକେ କହନ୍ତୁ, ଯେଉଁ ଜଣେ ଧରନ୍ତୁ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରିବ, ସଫଳ ହେବ କେଉଁ କେଉଁ ଦିଗ ପ୍ରତି ସେ ଧ୍ୟାନ ଦେବ?
3: ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆସୁଛି, ସେ ସମୟରେ ଚାଷୀ ହତାଶ ହେଇଯାଉଛି।
2: ଆଜ୍ଞା।
3: ସେଥିରୁ ରକ୍ଷା ପାଇବା ପାଇଁ ହେଲେ ଚାଷୀକୁ ପ୍ରଥମେ ବୁଝିବା ପାଇଁ ହେବ ଯେ ଆମେ ଯେତେବେଳେ

0: ପ୍ରବଳ ବର୍ଷା ସେତେବେଳେ ଚାଷୀର ଦୁଃଖ, କାରଣ ବନ୍ୟା ଆସିଯାଉଛି,
1: ଆଜ୍ଞା,
0: ଚାଷ ନଷ୍ଟ ହୋଇଯାଉଛି, ସେମିତି ଅନିୟମିତ ବର୍ଷା ଚାଷୀର ଦୁଃଖ, ତାପରେ ପୁଣି କମ୍ ବର୍ଷା ଚାଷୀର ଦୁଃଖ,
1: ଆଜ୍ଞା।
0: ତେଣୁ ଚାଷ ବର୍ଷା ଉପରେ ଆମର କମ୍ ଜମି ଜଳସେଚିତ ହୋଇଥିବା ଦୃଷ୍ଟିରୁ ବହୁତ ଶୀଘ୍ର ଚାଷ ଦ୍ୱାରା କ୍ଷତି ହେଉଛି ଆମ ଚାଷୀ ଭାଇମାନଙ୍କର। ତେଣୁ ସେମାନେ ଚାଷ ସାଙ୍ଗରେ ଯଦି ଆନୁଷଙ୍ଗିକ ଜିନିଷ ଯେମିତିକି ଆମର ଗୋପାଳନ ଇତ୍ୟାଦି ଇତ୍ୟାଦି ଛେଳି ପାଳନ କୁକୁଡ଼ା ପାଳନ ଏହାକୁ ସାଙ୍ଗରେ ଯଦି କରିବେ ତାହେଲେ ନିଶ୍ଚିତ ଭାବେ ଏଇ ଯେଉଁ କମ୍ ବର୍ଷା ହେଲେ କିମ୍ବା ଟିକେ ଅଧିକା ବର୍ଷା ହେଲେ ଚାଷ ନଷ୍ଟ ହୋଇଯିବ, କିନ୍ତୁ ପଶୁପାଳନରେ ସେମିତି କିଛି ଗାଈଟା ମରିଯିବନି କି ଛେଳି ମରିଯିବନି,
1: ଆଜ୍ଞା।
0: ତେଣୁ ତାକୁ ନେଇକି ସିଏ ସେଇ ଯେଉଁ ଋତୁଟା ସେଇ ସିଜିନ୍ଟା ତାର ଯେଉଁ ଲସ୍ ହେଇଛି ଚାଷରେ ତାକୁ ସିଏ ପାଳନ କରିଦେଇକି ସିଏ ସେ ଋତୁଟା ଚଳି ଯାଇକି ପୁଣି ଆସନ୍ତା ଋତୁ ପାଇଁ ପ୍ରସ୍ତୁତ ହେଇପାରିବ,
1: ଆଜ୍ଞା।
0: ତେଣୁ ଏଇଥିରେ ବହୁତ ଜରୁରୀ ଆମର ଚାଷ ସାଙ୍ଗରେ ଆନୁଷଙ୍ଗିକ ବ୍ୟବସାୟ କରିବା ପାଇଁ ପଡ଼ିବ, ତା ଭିତରେ ପଶୁପାଳନ ଏବଂ ପଶୁପାଳନରେ ଗୋପାଳନ ଏବଂ ଏକ ଭଲ ଉପାୟ, ଯାହାଫଳରେ କି ତାକୁ ବ୍ୟବସାୟିକ ଭିତରେ ମଧ୍ୟ ଏବେ କରିବା ପାଇଁ ହବ। ଏଇ ଛୋଟ ଛୋଟ ନୁହେଁ, ବେଶୀ ବ୍ୟବସାୟ
1: ପରିବର୍ତ୍ତନ ହେଇଛି, ଦେଖିବା ପାଇଁ ପଡିବ।
0: ବେକାରୀ ବି ଯୋଉ ଟାଇପ୍ର ହେଇଛି ଏବେ, ଆମର ସବୁ ବହୁତ ପାଠ ପଢୁଛନ୍ତି, ଏବେ ତ ବହୁତ ବିଟେକ୍ ପିଲା ମୋ ପାଖକୁ ଆସୁଛନ୍ତି ଗୋପାଳନରେ, କେମିତି ଋଣ ମିଳିପାରିବ, କେମିତି ଆମେ ଗୋପାଳନ କରିବୁ, ଏବଂ ସେଠି ବି ତାଙ୍କ ଇଞ୍ଜିନିୟରିଂ ଜ୍ଞାନ ମଧ୍ୟ ସେମାନେ ଉପଯୋଗ କରିପାରିବେ, କାରଣ ଗୋପାଳନ ସେମାନେ ଯଦି 100 ଗାଈ ରଖିବେ ସେଥିରୁ ଯେଉଁ କ୍ଷୀର ବାହାରିବ ତାକୁ କେମିତି ସେଠି ପାଶ୍ଚୁରାଇଜେସନ୍ କରିବେ, କେମିତି ତାଙ୍କର ଚିଲିଂ ପ୍ଲାଣ୍ଟ କରିବେ କି ତା ସାଙ୍ଗରେ କେମିତି ମେସିନ୍ରେ ମିଲ୍କିଂ କରିବେ, ସେଠି ତାଙ୍କ ଜ୍ଞାନ ମଧ୍ୟ ଉପଯୋଗ କରାଯାଇପାରିବ, କାରଣ ଗୋଟେ ଫ୍ୟାକ୍ଟ୍ରି କରିବା ପାଇଁ ବହୁତ ମୂଳଧନ ଦରକାର, କିନ୍ତୁ କମ୍ ମୂଳଧନରେ ଗୋଟେ ଡାଇରୀ ଫାର୍ମ କି କୁକୁଡ଼ା ଫାର୍ମ ଛେଳି ଫାର୍ମ ମଧ୍ୟ ହେଇପାରିବ।
1: ନିଶ୍ଚିତ ଭାବରେ ଆପଣ ଯେଉଁଟା କହିଲେ, ତେବେ ଆପଣ ଯେମିତି କହିଲେ ଋଣର ସୁବିଧା ଅଛି, ସବସିଡି ବି ରହିଛି, ଆମେ ବୀମାକରଣ ବି କରିପାରିବା ଯଦି କିଛି ଆପଣଙ୍କୁ ଅସୁବିଧା ହେଲା, ଯେଉଁଟାକି ଆମେ ସୁରକ୍ଷିତ ରଖିପାରିଲେ ଗାଈ ଗୋରୁଙ୍କୁ। ତେଣୁ ଜଣେ ଚାହିଁବ ଯେ ସଫଳ ଗୋପାଳକ ହେବା ପାଇଁ ବ୍ୟବସାୟିକ ଭିତ୍ତିରେ କରିବା ପାଇଁ କେଉଁ କେଉଁ ଦିଗ ପ୍ରତି ସେ ଧ୍ୟାନ ଦେବ ସେ ବିଷୟଟି କୁହନ୍ତୁ।
0: ଏଲେ ତ ଆପଣଙ୍କୁ ପ୍ରଥମ ମୁଁ କହିଦେଲି ମିଶ୍ରିତ ବ୍ୟବସାୟିକ ଭାବେ ଯଦି ସେ କେବଳ ଗୋପାଳନ କରେ ତାକୁ ନିହାତି ଭାବେ ତାକୁ ଖର୍ଚ୍ଚ କମେଇବାର ବାଟ ଖୋଜିବା ପାଇଁ ହବ।
1: ଆଚ୍ଛା,
0: ଏବଂ ଖର୍ଚ୍ଚ କମେଇବାର ଗୋଟେ ବାଟ ହେଉଛି ଯେ ନିଜେ ସେ ଦାନାଟା ତିଆରି କରିପାରିବ, ବିଭିନ୍ନ ପ୍ରକାର ଯେମିତି ଚକଡ଼ କୁଣ୍ଡା ଏବଂ ପିଡ଼ିଆ ଇତ୍ୟାଦିକୁ ଠିକ ପ୍ରପୋର୍ସନରେ ସେ ନେଇକି ଯଦି ସେ ଦାନାଟା ନିଜେ ତିଆରି କଲେ ମଧ୍ୟ କିଛି ଖର୍ଚ୍ଚ କମିଯିବ,
1: ଆଜ୍ଞା।
0: ସେଟା ସେ ଯଦି ପଶୁ ଚିକିତ୍ସା ମହାବିଦ୍ୟାଳୟ ଯୋଗାଯୋଗ କରେ ତାର ଫର୍ମୁଲା ମଧ୍ୟ ସେ ପାଇପାରିବେ, ଏବଂ ସେ ତିଆରି କରିପାରିବେ ଦାନାଟା।
1: ଆଚ୍ଛା, ଦାନାଟା ନିଜେ ତିଆରି କରିବେ,
0: ଦାନା ନିଜେ ତିଆରି କରିବେ ଏବଂ ସେଇ ଜିନିଷ ଯେଉଁ ପ୍ରପୋର୍ସନରେ ସେମାନେ ମିଶେଇବେ ତାକୁ ପୁଣି ଫେଣ୍ଟିକି ବସ୍ତାରେ ରେଡି କରି ଯେଉଁ କିଣା ଦାନା ବି କମ୍ପାନୀ ଦେଉଛି ସେ ତ ନିଶ୍ଚୟ କିଛି ମାର୍ଜିନ୍ ରଖୁଛି ନା, ସେଟା ବି ସେଠାରୁ କିଛିଟା କମିଯାଇପାରିବ।
1: ଆଚ୍ଛା, ଏ ଯେଉଁ ଦାନା ତିଆରି କରିବା କଥା କହିଲେ, ସନ୍ତୁଳିତ ଦାନା କେମିତି ତିଆରି କରିବ, କେଉଁ ହିସାବରେ ଖାଇବା ପାଇଁ ଦେବ, ସେଟା ତ ଜାଣିବା ଦରକାର।
0: ଯଦି ସିଏ ବହୁତ ବଡ଼ ଆକାରରେ ଗୋଟେ ଫାର୍ମ କରେ ତାହେଲେ ସିଏ ତାପରେ ମିକ୍ସଚର ଗ୍ରାଇଣ୍ଡର ଇତ୍ୟାଦି ମେସିନ୍ ମିଳୁଛି ତାକୁ ମଧ୍ୟ ରଖିକି ସେ ଖର୍ଚ୍ଚ କମେଇପାରିବ ଦାନା ପ୍ରସ୍ତୁତିରେ। କିନ୍ତୁ ଯଦି ବି ସିଏ 10 ବସ୍ତା 15 ବସ୍ତା ବି ତିଆରି କରିପାରିବ, ସେ ଗୋଟେ ଢାଳିକି ଚାଷୀ ଭାଇ ଭାବୁଛନ୍ତି ଯେ ଆମେ ମିକ୍ସଚର ଗ୍ରାଇଣ୍ଡର ନହେଲେ ଦାନା ତିଆରି କରିପାରିବୁନି, ସେମିତି କିଛି ନାହିଁ,
1: ଆଜ୍ଞା।
0: ସେମାନେ ଚକଡ଼ କୁଣ୍ଡା ଚୁନି ପିଡ଼ିଆ ଇତ୍ୟାଦି କିଣି ଆଣି ସବୁ ସେଇ ଯାଉ ତାର ପ୍ରପୋର୍ସନରେ ଢାଳିକି ତାକୁ ବେଲଚାରେ ଫେଣ୍ଟିକି ବସ୍ତାରେ ସେ ରଖିକି ତାପରେ ଖୁଆଇପାରିବେ ଯେତେବେଳେ ଯେତିକି ଆବଶ୍ୟକ, ଏବଂ ସେ ଯେ ଦାନାଟା ଖୁଆଇବେ ତାର ଯେମିତି ତାର କେତେ କ୍ଷୀର ଦେଉଛି ଗାଈ ସେଇ ଅନୁସାରେ ଗୋଟେ ହିସାବ ଅଛି।
1: ଆଚ୍ଛା,
0: ଯେମିତିକି ଜୀବନ ଧାରଣ ଦାନା ସେମାନେ ହିସାବ କରିବେ 0.5 kg ବା 0.5 kg ପ୍ରତି 100 kg ଓଜନ ପିଛା,
1: ଆଜ୍ଞା।
0: ଯଦି ଗାଈଟିର ଓଜନ 400 kg ଜୀବନ ଧାରଣ ଦାନା ଦେବା ପାଇଁ ହବ 2 kg।
1: ଆଚ୍ଛା,
0: ଆଉ ଯଦି ଗାଈଟିକି 10 liter କ୍ଷୀର ଦେଉଛି 2.5 liter କ୍ଷୀର ପିଛା 1 kg ଦାନା ତାକୁ ହିସାବ କରିବା ପାଇଁ ହବ।
1: ଆଚ୍ଛା,
0: ତେଣୁ 2.5 liter କ୍ଷୀର ପିଛା 1 kg ମୋର ଅର୍ଥ ହେଉଛି 10 liter ଯଦି କ୍ଷୀର ଦେଉଛି 4 kg ଦାନା ତାକୁ ଦୁଗ୍ଧ ଉତ୍ପାଦନ ପାଇଁ ଦେବା ପାଇଁ ହବ। ଏହି ହିସାବରେ ଜୀବନ ଧାରଣ ପାଇଁ 2 kg ଏବଂ 10 liter ଦୁଗ୍ଧ ଦେଉଛି 4 kg।
1: ଆଚ୍ଛା,
0: ତେଣୁ ଦିନକୁ 6 kg ହେଲା ତାକୁ 2 ଭାଗ କରି ସକାଳେ 3 kg ଉପରଓଳି 3 kg ସେ ଦେଇପାରିବ।
1: ଆଚ୍ଛା, ଏ ଯେଉଁ ସନ୍ତୁଳିତ ଦାନା ଯେଉଁଟା ଆମେ କହୁଛେ କ'ଣ କ'ଣ ସେଥିରେ ମିଶିବ?
0: ଯେମିତି ବିଭିନ୍ନ ପ୍ରକାରର ଅଛି ବିଭିନ୍ନ, ତା ଭିତରେ ଆମେ ଧରାଯାଉ ଚକଡ଼ ନେବୁ 15 ଭାଗ, ବାଦାମ ପିଡ଼ିଆ ନେବୁ 20 ଭାଗ, କୁଣ୍ଡା ନେବୁ 25 ଭାଗ, ଚୁନି ନେବୁ 37 ଭାଗ, ଏବଂ ତା ସାଙ୍ଗରେ ଆମେ 2 ଭାଗ ଖଣିଜ ଲବଣ ଏବଂ 1 ଭାଗ ଲୁଣ, ଏତିକି ମିଶେଇଦେଲେ ଯେ ଆମେ ଫେଣ୍ଟିଦେଲେ ଯଦି ସେଇ ହିସାବରେ କ୍ୱିଣ୍ଟାଲକୁ କେତିକି ସେଇ ଅନୁସାରେ 10 କ୍ୱିଣ୍ଟାଲ ଯଦି ତିଆରି କରିବା ସେଟା ହିସାବ କରିକି ସବୁ ଢାଳିବା ଏବଂ ତାକୁ ଫେଣ୍ଟି ଦେବା, ଚାଷୀ ଭାଇମାନେ ଗୋଟେ ଭଲ ଦାନା ତିଆରି କରିକି ରଖିପାରିବେ।
1: ଆଚ୍ଛା ଆଚ୍ଛା, ଧରନ୍ତୁ ଆପଣଙ୍କର ଘାସ ଚାଷ କରିବାଟା ନିହାତି ଜରୁରୀ ନା ନାହିଁ, ଧରନ୍ତୁ ଆପଣଙ୍କର ଆମେ ଗୋଟେ ଫାର୍ମ ଗୋଟେ କରୁଛେ, ଗୋପାଳନ କରୁଛେ, ଆମେ ଫାର୍ମ କରିଛେ, ସେଥିରେ ତ ନିଶ୍ଚୟ ଗାଈ ଅନେକ ରହିଛନ୍ତି, ଆପଣ ଗାଈମାନଙ୍କୁ ନିଶ୍ଚୟ ଘାସ ଦେବା, ଏଥିରେ ବି ଖର୍ଚ୍ଚ କମାଯାଇପାରିବ? ଯେଉଁଟା ଘାସ
0: ଚାଷରେ ନିହାତି ଖର୍ଚ୍ଚ କମାଯାଇପାରିବ, କାହିଁକି ନା ଦେଖନ୍ତୁ ଘାସ ଚାଷ ଦ୍ୱାରା ଆମେ ଦାନା କମେଇ ଦେବୁ ଦେବାଟା, ଘାସ ଚାଷ ତାର ଯଦି ଜଳସେଚନ ସୁବିଧା ଅଛି ସେ ଗୋପାଳନ କଲେ ବର୍ଷ ସାରା ଘାସ ପାଇକି ବହୁତ ଲାଭ ପାଇପାରିବ।
1: ଆଚ୍ଛା,
0: ଯେଉଁଠି ଜଳସେଚନ

0: ସୁବିଧା ନାହିଁ, ସେଇଠି ଟିକେ ଘାସ ଚାଷର ବି ସମସ୍ୟା ଅଛି, କାରଣ କେବଳ ବର୍ଷା ସମୟରେ ସେ ଘାସ ଚାଷ କରିବ। ତେଣୁ ତଥାପି ଚାଷୀ ଭାଇମାନେ ଆମର ଅଣଜଳସେଚିତ ଯେଉଁ ସ୍ଥାନ ଗୁଡ଼ିକରେ ଅଛନ୍ତି ସେମାନେ ଯଦି ଗୋପାଳନ କରୁଛନ୍ତି, ତଥାପି ଆମର ଯେଉଁ ହାତିଆ ଘାସ ହାଇବ୍ରିଡ୍ ନେପିଆର ତାକୁ ନେଇକି କରିପାରିବେ ଆମର ଇଏରେ ଯେଉଁ ଆସୁଛି ଖରିଫ ଋତୁରେ ବର୍ଷା ସମୟରେ।
1: ଆଚ୍ଛା,
0: ହାତିଆ ଘାସ ସାଙ୍ଗରେ ସେମାନେ ବରଗୁଡ଼ି କରିପାରିବେ, ତାପରେ ମକା କରିପାରିବେ, ଏବଂ ଏହା ପାଇଁ ଆହୁରି ଖରିଫରେ ସେମାନେ କରିପାରିବେ MP4 ଗୋଟେ ମିଳୁଛି, ତା ପାଇଁ ସେମାନେ CDVO ଅଫିସ ଯେଉଁ ଚିଫ୍ ଡିଷ୍ଟ୍ରିକ୍ଟ ଭେଟନାରୀ ଅଫିସର ଆମର ଗୋଟେ ପ୍ରତ୍ୟେକ ଜିଲ୍ଲାରେ ଅଛି, ସେଠି ଜଣେ ଫଡର ଅଫିସର ଅଛନ୍ତି, ତାଙ୍କୁ ଯୋଗାଯୋଗ କଲେ ସେମାନେ ମିନି କିଟ୍ ପାଇପାରିବେ, ନହେଲେ ସେମାନେ ଆମ ପଶୁ ଚିକିତ୍ସା ମହାବିଦ୍ୟାଳୟରେ ଯୋଗାଯୋଗ କଲେ ହାତିଆ ଘାସର ମୂଳ ଆମେ ମଧ୍ୟ ତାଙ୍କୁ ଯୋଗାଇ ପାରିବୁ, ବହୁତ କମ୍ ମୂଲ୍ୟରେ ସେଠି ମିଳିପାରୁଛି, 50 ପଇସା
1: ଗୋଟେ
0: ବହୁତ କମ୍ରେ ସେ ନେଇପାରିବେ, ସେ ଯେଉଁ ମୂଳ ନେଇଯାଇପାରନ୍ତି ସେ ଘାସଟା ହାତିଆ ଘାସଟା ପ୍ରଥମ ସେଇଟା ବି ଆରମ୍ଭ କରନ୍ତୁ, ଯଦି ଗୋଟେ ଘାସ ବି ସେମାନେ ରଖନ୍ତି ସେଇଟା 3-4 ବର୍ଷ ପର୍ଯ୍ୟନ୍ତ ସେଇ ଘାସ ଚାଲିବ, ବଞ୍ଚିଥିବ, ସେ ପୁଣି ବର୍ଷା ପାଣି ପାଇଲେ ଚାଲିଲା, ଆଉ ଯଦି ଜଳସେଚନ ସୁବିଧା ଅଛି ସେଥିରୁ ଯଥେଷ୍ଟ ମଧ୍ୟ ଘାସ ପାଇପାରିବ ଜଣେ।
1: ଆଚ୍ଛା, ଗୋପାଳନ ଧରନ୍ତୁ କରୁଛେ, ନିଶ୍ଚୟ ଆମେ ଚାହିଁବା ଯେ ଖର୍ଚ୍ଚଟା କମୁ ଯେମିତି ଲାଭଟା ଆମର ଅଧିକ ହଉ, ଧରନ୍ତୁ ଘାସ ଚାଷ ତ କରିବା, ଧରନ୍ତୁ ତା ସହିତ ଅନ୍ୟାନ୍ୟ କିଛି ଚାଷ କରିବା ଦରକାର।
0: ଦେଖନ୍ତୁ, ଚାଷ ତ ଅନ୍ୟାନ୍ୟ କରିବେ, ଯିଏ ମାଛ ଚାଷ, ବତକ ଗୋପାଳନ ଏଇଭଳିଆ ମୋର କରିଛନ୍ତି କେତେଜଣ ଚାଷୀ।
1: ଆଚ୍ଛା,
0: ସେମାନେ କ'ଣ ହେଉଛି ନା, ତାଙ୍କର ଯେଉଁ ଲୋକଟା କାମ କରୁଛି ସେ ଖାଲି ଗୋପାଳନରେ କିଛି କାମଟା କରିକି ଖରାବେଳେ ବସି ରହିଥାନ୍ତା, କିନ୍ତୁ ସେ ପଳାଉଛି ପୋଖରୀରେ ମାଛ କାମ କରୁଛି, ପୁଣି ବତକ କାମ କରୁଛି, ତେଣୁ ଆଉ 2-3 ଯଦି କିଛି ଜିନିଷ ମିଶିକି ଅଛି ଆମେ ଲେବର ଯେଉଁ କାମ କରୁଛି ତାର ପଇସାଟା ଫୁଲ୍ ଉଠାଇ ପାରିବୁ, ୟୁଟିଲାଇଜେସନଟା ବେଟର ହେଉଛି। ତେଣୁ ତାପରେ ଆମର ଜମି ଜାଗା ଯେଉଁ ଅଛି ସେଠି ପୋଖରୀ ଖୋଳିଦେଲୁ, ଆମେ ସେଠୁ ମଧ୍ୟ ପଇସା ପାଇଲୁ, ଆମ ମୂଳଧନଟା ବି ବୁଲୁଛି, ଏଠୁ କ୍ଷୀରରୁ ପଇସା ଆସିଲା, ଆମେ ମାଛ ଜାଳ କିଣିଲୁ, ଜାଳରୁ ମାଛ ବିକିକି ପଇସା ଆଣିଲୁ, ଆମେ ଗାଈର ଦାନା କିଣିଲୁ, ତେଣୁ ମୂଳଧନ ମଧ୍ୟ ଆମ ବିଭିନ୍ନ ଭଲ ଭାବେ ୟୁଟିଲାଇଜ୍ ହେଇପାରୁଛି।
1: ଆଚ୍ଛା,
0: ତେଣୁ ତାପରେ ରିସ୍କ କମିଯାଉଛି, ଯେଉଁଟା ମୁଁ ଆପଣଙ୍କୁ କହିଲି, ଯେଉଁ ଚାଷରେ କ୍ଷତି ସହିଲେ ଚାଷୀ ପୁରା ହତାଶ ହେଇଯାଉଛି, ସେତେବେଳେ ତାର ଗାଈ ଥିଲେ, ସେ ମୋର ଏମିତି ବହୁତ ଉଦାହରଣ ଅଛି, ଯେଉଁମାନେ ଗୋପାଳନ କୁକୁଡ଼ା ପାଳନ କରିଛନ୍ତି ସେମାନେ ଚାଷ କ୍ଷତିକୁ ସହିପାରିଛନ୍ତି।
1: ଆଚ୍ଛା, ଯେଉଁ ଆନୁଷଙ୍ଗିକ ବି ରହିଛି ଆମର, ଯେମିତି କୁକୁଡ଼ା ପାଳନ ହେଲା କି ବତକ ପାଳନ ହେଲା ମାଛ ଚାଷ ହେଲା, ଏଗୁଡ଼ା ସବୁ ଆମେ କରିବା ଦରକାର, ଯେଉଁଟାକି ଆମର ଯଦି କୌଣସି ପ୍ରାକୃତିକ ଦୁର୍ବଳ ଫସଲ ନଷ୍ଟ ହେଉଛି ତାହେଲେ ଏଇ ତିରୋଟ ସମୟରେ ଏଇ ଜିନିଷ ଆମକୁ ସାହାଯ୍ୟ କରିବ, ଯେଉଁଟାକି ଭରଣା କରିପାରୁଛୁ। ତେବେ ଧରନ୍ତୁ ଆମେ ଏସବୁ କରିବା ଲାଭ ତ ନିଶ୍ଚୟ ଆସୁଛି, ଆମେ ଯାହା ଆମେ ଦେଖିଲେ ଗୋପାଳନ କଥା ଆମେ ଯେତେବେଳେ କହୁଛେ, ଆପଣ ଚାହିଁବେ ଯେ ସଂଖ୍ୟା ବଢ଼ନ୍ତୁ, କାହିଁକିନା ଆପଣଙ୍କର ଗୋଟେ ଗାଈ ଧରନ୍ତୁ ଆଉ ଛୁଆ ଦେଲା, ଆପଣ କ୍ଷୀର ଉତ୍ପାଦନ କରିବେ, ସେଇ ଛୁଆ ପୁଣି ଆହୁରି ବଢ଼ିବ, ସଂଖ୍ୟା ବଢ଼ିବ ଏବଂ କ୍ଷୀର ଉତ୍ପାଦନ ସେଇ ଅନୁସାରେ ବଢ଼ିବ, ଆଉ ସେଇ ଅନୁସାରେ ଆପଣଙ୍କର ଗୋପାଳନଟା ଲାଭଦାୟକ ହେବ। ଏଇ ଯେଉଁ ଛୁଆ ଜନ୍ମ ହେବା ଅନ୍ତରାଳ ଯେଉଁ ସମୟ ରହିଛି ଠିକ୍ ଭାବରେ ହେବା ଦରକାର, ସେଇଟା ଜାଣିବେ କେମିତି, କ'ଣ ସବୁ ପଦକ୍ଷେପ ନେବା?
0: ଆମ ଚାଷୀ ଭାଇମାନେ କ'ଣ କରୁଛନ୍ତି, ଯେଉଁମାନେ ତା ଖାଦ୍ୟ ଏବଂ ଯତ୍ନଟା ନିହାତି ଦେବା ଦରକାର, ଯେଉଁମାନେ ଜର୍ସି ଗାଈ ହୋଲଷ୍ଟିନ୍ ଗାଈ କିଣି ଆଣୁଛନ୍ତି ସେମାନେ ବୁଝିବା ଦରକାର ସମସ୍ତେ, ଯେ ଜର୍ସି ଗାଈ ହୋଲଷ୍ଟିନ୍ ଗାଈକୁ ଯଦି ଉପଯୁକ୍ତ ଯତ୍ନ ନ ନିଆଯାଏ ଏବଂ ଉପଯୁକ୍ତ ଖାଦ୍ୟ ନ ଦିଆଯାଏ ସେଟା ଗୋଟେ ବୋଝ ପାଲଟିଯିବ।
1: ଆଚ୍ଛା,
0: ତେଣୁ ସେମାନେ ତାଙ୍କ ପ୍ରତି ତା ପାଇଁ ଯଥେଷ୍ଟ ଖାଦ୍ୟର ବନ୍ଦୋବସ୍ତ କରିବାର ଅଛି, ଯେତେବେଳେ କି କ୍ଷୀର ଦେଉନଥିବ ସେତେବେଳେ ଯେମିତି ଠିକ୍ ଖାଦ୍ୟ ପାଇବ, ଏବଂ ଗରିବ ଲୋକମାନେ ଯେଉଁମାନେ ଗୋପାଳନ ପ୍ରତି ଯାଉଛନ୍ତି ସେମାନେ ଟିକେ ଇଣ୍ଡିଆନ୍ ଗାଈକୁ ଧ୍ୟାନ ଦେବା କଥା, ଯେମିତିକି ସାହିୱାଲ, ଥାରପାର୍କର, ସିନ୍ଧି, ହରିୟାନା, ସେମାନେ କ'ଣ କି ଟିକେ ଖାଦ୍ୟ କମିଗଲେ ବି ସେମାନେ ତାଙ୍କର
1: ପରିବେଶରେ ସେମାନେ ଖାପ ଖୁଆଇକି ଚଳିବେ,
0: ଖାପ ଖୁଆଇ ମାନେ ଛୁଆଟା ସିଏ ରଖିବେ ପେଟରେ, ନହେଲେ ସେ ଗରମରେ ଆସିବେନି, ଛୁଆ ରଖିବେନି ଯଦି ଖାଦ୍ୟ କମେଇଦେଲେ ଜର୍ସି ଗାଈ।
1: ଆଚ୍ଛା,
0: କିନ୍ତୁ ଏ ଦେଶୀ ଗାଈ ଆମର ଇଣ୍ଡିଆନ୍ କାଉଜ ଅଛି ସେମାନେ ସବୁ ଟିକେ ଗୋଳମାଳ ହେଲେ ବି ସେମାନେ ପେଟରେ ଛୁଆଟା ରଖିବେ, କାରଣ ଜର୍ସି ହୋଲଷ୍ଟିନ୍ ଗାଈର ଯଦି ଖାଦ୍ୟ ଏବଂ ଯତ୍ନ ବିଗିଡ଼ିଗଲା ମାନେ ଚାଷୀ ପ୍ରତି ସେଟା ବୋଝ ହେଇଗଲା, ଏଇଟା ସେମାନେ ବୁଝିବା ଦରକାର। ତେଣୁ ଯେଉଁମାନଙ୍କର ଭଲ ଖାଦ୍ୟ ଏବଂ ମ୍ୟାନେଜମେଣ୍ଟ କରିପାରିବେ, ପାଳନ କରିପାରିବେ, ସେମାନେ ଜର୍ସି ହୋଲଷ୍ଟିନ୍ ରଖିବା କଥା, ଅନ୍ୟମାନେ ଆମର ଏଇ ଲୋକାଲ ଗାଈ ଇଣ୍ଡିଆନ୍ ଗାଈ ବି ମିଳୁଛି ସେ ପ୍ରତି ଧ୍ୟାନ ଦେବା।
1: ଆଚ୍ଛା, ଆମ ଲୋକାଲ ଇଣ୍ଡିଆନ୍ ଗାଈ ଯେଉଁଟା ଆପଣ କହୁଛନ୍ତି, କେଉଁ କେଉଁ ବ୍ରିଡ୍ ବା କେଉଁ ସେଭଳି ଗାଈ ରହିଛନ୍ତି ଯେଉଁଟା ରଖିଲେ ଆମେ ଅଧିକ କ୍ଷୀର ପାଇବା?
0: ସେଇଟା ମୁଁ କହିଲି, ଆମର ତ ଓଡ଼ିଶାରେ ଯେଉଁ ଗାଈ ତା ଭିତରେ ବିଞ୍ଝାରପୁରୀ ଗାଈ ଗୋଟେ ଟିକେ ଭଲ କ୍ଷୀର ଦିଏ, 3-4 ଲିଟର ହେଲେ ହୁଏ, ନହେଲେ ଅନ୍ୟମାନେ ବହୁତ କମ୍ କ୍ଷୀର ଦିଅନ୍ତି। ତଥାପି ଯେଉଁ ଆମର ଉତ୍ତର ଭାରତରେ ଯେଉଁ ଗାଈ ଏବେ ଆସିଲାଣି, ତାର ଆର୍ଟିଫିସିଆଲ ଇନ୍ସେମିନେସନ ଯେଉଁ କୃତ୍ରିମ ପ୍ରଜନନ ବି ହେଲାଣି, ଯେଉଁଟାକି ଯେମିତିକି ସାହିୱାଲ, ଥାରପାର୍କର, ସିନ୍ଧି, ହରିୟାନା, ଯେଉଁମାନେ କମ୍ ଯତ୍ନରେ ପାଳନ କରିବେ ଏବଂ ରିସ୍କ ବେଶୀ ନେଇପାରିବେନି, ତାଙ୍କର ବହୁତ ଭଲ ଗୁହାଳ କରିପାରିବେନି, ବହୁତ ପ୍ରତିଷେଧକ ଭଲ ନେଇପାରିବେନି, ସେମାନେ ଏଇ ଯେଉଁ ସିନ୍ଧି, ସାହିୱାଲ, ଥାରପାର୍କର, ଗିର୍ ଆଡ଼କୁ ଯିବା ଉଚିତ।
1: ଆଚ୍ଛା,
0: ସେମାନେ ସବୁ ସେ 6-8 ଆସିବ, ଆମେ 9 ବି ଆସିବ, କିନ୍ତୁ ଆମେ ଜର୍ସି ହୋଲଷ୍ଟିନ୍ରେ 12-15-20 ପାଇବୁ, କିନ୍ତୁ ସେଇଭଳିଆ ତାର ରିସ୍କ ଅଛି ଟିକେ, ଯତ୍ନ ଯଦି ଭଲ ନ କରିପାରିବୁ, ତେଣୁ ସେଇଟା ଦେଖିକି ଆମେ ଗୋପାଳନ କେଉଁଟା କରିବୁ ସେଇଟା ନିଷ୍ପତ୍ତି ନେବା ଉଚିତ।
1: ଆଚ୍ଛା, ଆଉ ଗୋଟିଏ କଥା, ଆପଣଙ୍କର ଗୁହାଳଟା, ଗୁହାଳ ଯଦି ଭଲ ରହିଥିବ, ଉତ୍ତମ ଗୁହାଳ ଯେଉଁଟା ଆମେ କହୁଛୁ, ଆଦର୍ଶ ଗୁହାଳ, ସେ ଯଦି ଠିକ୍ ଥିବ ତାହେଲେ ଆପଣ ଗାଈ ଗୋରୁ ମଧ୍ୟ ସୁସ୍ଥ ରହିବେ ଏବଂ କ୍ଷୀର ଉତ୍ପାଦନ ଗୋଟେ ସମ୍ପର୍କ ସେଠି ରହିଛି ଯେ ଅଧିକ

0: ସେ କ୍ଷୀର ଉତ୍ପାଦନ ହେବ
1: ନିଶ୍ଚିତ ଭାବେ,
0: ସେ ବିଷୟରେ ଟିକେ କୁହନ୍ତୁ।
1: କାହିଁକି ନା ଦେଖନ୍ତୁ ଗାଈ ମଇଁଷିର ଓଜନ ବହୁତ ଅଧିକା ହୋଇଥିବାରୁ ଗୁହାଳର ଚଟାଣଟା ବହୁତ ଶକ୍ତ ହେବା ଦରକାର,
0: ଆଜ୍ଞା,
1: ଭଲ ଭାବେ ଢଳେଇ ପଡ଼ିଥିବା ଦରକାର। ଆପଣ ଛେଳି ମେଣ୍ଢା ବତକ କୁକୁଡ଼ା ଗୁହାଳ ଟିକେ ଚଟାଣଟା ଭଲ ନହେଲେ ବି ସେ କିଛି ହେବନି, କିନ୍ତୁ ଏମାନଙ୍କର ଯେହେତୁ ଓଜନ ସେ ଗାତ ହେଇଯିବ,
0: ଆଜ୍ଞା,
1: ସେଇଥିରେ ପାଣି ଜମିବ ଏବଂ ସେଇଥିରୁ ହିଁ ଇନଫେକ୍ସନ ଆସିବ, ତା କ୍ଷୀର ଦେଇକି ଜୀବାଣୁ ପଶିବ ଏବଂ ତାଙ୍କର ଥନହରା ରୋଗ ହେଇପାରେ, ଗାଈଟି ବେକାର ହେଇଯିବ, ତା ପାଇଁ କ୍ଷୀର ବାହାରିବନି। ତା ଛଡ଼ା ପାଣି ପିଇବା ଜାଗାଟି ଯେଉଁଟି ଗୁହାଳରେ ସେଇଟା ମଧ୍ୟ ତାର ଭଲ ଭାବେ ଢଳେଇ ପଡ଼ିବା ଦରକାର। ଏହା ଛଡ଼ା ଆପଣଙ୍କର ଗାଈର ମୁହଁକୁ ମୁହଁ କିମ୍ବା ଲାଞ୍ଜକୁ ଲାଞ୍ଜ ଏଇଭଳିଆ ଭାବେ ବନ୍ଧା ଯାଇପାରେ ଏବଂ ତାଙ୍କର ଠିଆ ହେବା ଜାଗା, ତାଙ୍କର ପାଣି ପିଇବା ପାଇଁ ଯେଉଁ କୁଣ୍ଡ, ଏସବୁର ଉପଯୁକ୍ତ ଅଛି ମାପ, ସେଇ ଅନୁସାରେ ସେମାନେ ତିଆରି କଲାବେଳେ ଆପଣଙ୍କ ନିକଟସ୍ଥ ଯେଉଁ ପଶୁ ଚିକିତ୍ସକ ଥିବେ ତାଙ୍କ ଗାଇଡେନ୍ସ ନେବେ, ନହେଲେ ଆମେ ଭେଟନାରୀ କଲେଜରେ ଯେଉଁ ଭୁବନେଶ୍ୱରରେ ଅଛି ଆସିଲେ ଆମେ ମଧ୍ୟ ସାହାଯ୍ୟ କରୁଛୁ। ଯେଉଁମାନେ ଆସୁଛନ୍ତି ସେମାନେ ଗୁହାଳ ଭଲ ଗୁହାଳ ତିଆରି କରୁଛନ୍ତି, ଉପଯୁକ୍ତ ବାୟୁ ଚଳାଚଳ ହେଉଥିବ, ଟିକେ ସୂର୍ଯ୍ୟଗ୍ରହଣ ପଡ଼ୁଥିବ ଏବଂ ତାହାଫଳରେ ରୋଗ ଫୋଗ ବେଶୀ ହେବନି, ଏବଂ ତା ମାପ ନେଇକି ସେମାନେ ଗୁହାଳଟା କରିବା ଉଚିତ ଯେତେବେଳେ ପ୍ରଥମ ରୋଗ ଆରମ୍ଭ କରୁଛନ୍ତି ଏବଂ ଠିକ୍ ପ୍ଲାନ୍ରେ କରିବା ଉଚିତ ବିଏସ୍ଙ୍କ ଯୋଗାଯୋଗ କରି।
0: ତେବେ ଆଉ ଗୋଟିଏ କଥା, ଗାଈଗୋରୁ ଯେତେବେଳେ ଆମେ କିଣିକି ବା ଆପଣଙ୍କର ଗୋପାଳନ କରି ସଂଖ୍ୟା ଯେତେବେଳେ ବଢ଼ୁଛେ ବା ଦାମିକା ଗାଈ ଧରନ୍ତୁ ଆମେ ଯଦି ତା'ର ଉପଯୁକ୍ତ ଯତ୍ନ ନେଇପାରୁନେ ତାହେଲେ ରୋଗାକ୍ରାନ୍ତ ହୁଅନ୍ତି, ଆମର କ୍ଷତି ସହିବା ପାଇଁ ପଡ଼େ। ଏ ଯେଉଁ ରୋଗରୁ ବର୍ତ୍ତିବା ପାଇଁ ଆମର ଯେଉଁ ପ୍ରତିଷେଧକ ଟୀକା ସବୁ ଦିଆଯାଏ ସେଟା ବି ଦେବା ନିହାତି ଗୁରୁତ୍ୱପୂର୍ଣ୍ଣ।
1: ନିହାତି, ଯେମିତିକି ଆପଣ ପ୍ରତିଷେଧକ ବ୍ୟବସ୍ଥା ଭିତରେ ଯେଉଁ ଜାଗାରେ ବି ଚାଷୀମାନଙ୍କ ସଂସ୍ପର୍ଶରେ ଆସେ ସେମାନଙ୍କୁ ମୁଁ କୁହେ, ତମେ ଯଦି ସାହାଣ ବଜବଜିଆ ଆଉ ଫାଟୁଆ, ସାହାଣଟା ହେଉଛି HS କହୁଛନ୍ତି ଆଉ ବଜବଜିଆଟା ହେଉଛି BQ ବା ବ୍ଲାକ୍ କ୍ୱାଟର, ଆଉ ଫାଟୁଆଟା ହେଉଛି FMD ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍,
0: ଆଜ୍ଞା,
1: ତମେ ଯଦି ଏଇ ତିନିଟା ରୋଗର ଟୀକା ତୁମେ ଦେଉନ ତାହେଲେ ତମେ ଗାଈ ମଇଁଷି ରଖିବା କଥା ନୁହେଁ। ମୁଁ ଏଇଭଳିଆ ସବୁବେଳେ ସେମାନଙ୍କୁ ଚାଷୀ ଭାଇମାନଙ୍କୁ କହି ଆସୁଛି, କାରଣ ଏଗୁଡ଼ା ବହୁତ ବିପଦ। FMD ଯେଉଁଟା ଫାଟୁଆରେ ସିନା ବେଶୀ ମରିବେନି, କିନ୍ତୁ ତାଙ୍କର ରୋଗ ପ୍ରତିଷେଧକ ଶକ୍ତି ତାଙ୍କର କମିଯିବ ଏବଂ ଅନ୍ୟ ରୋଗ ତାଙ୍କ ଉପରେ ମାଡ଼ି ବସିବ,
0: ଦୁର୍ବଳ ହେଇଯିବେ,
1: ସେ ଫାଟୁଆ ରୋଗରେ ଗୋଡ଼ ସନ୍ଧିରେ ଘା ହେଇଯାଏ, ପାଟିରେ ମଧ୍ୟ ଘା ହୁଏ ଏବଂ ତାଙ୍କର ପୁରା ସେମାନେ ୱିକ୍ ହେଇଯାଆନ୍ତି ଏବଂ ତାଙ୍କର ପୁରା ଅନ୍ୟ ରୋଗ ମାଡ଼ି ବସେ ତାଙ୍କୁ,
0: ଆଜ୍ଞା,
1: ତେଣୁ ସେ ଟୀକାଟା ଦେବେ ସେମାନେ ନିହାତି ପଶୁ ଚିକିତ୍ସକଙ୍କ ପରାମର୍ଶରେ। ତା ଛଡ଼ା ଚାଷୀମାନେ ଯେଉଁମାନେ କିଛି ଭ୍ୟାକ୍ସିନେସନ୍ କରୁନାହାନ୍ତି ସେମାନେ ବର୍ଷା ଋତୁ ଆଗରୁ ତ ସାହାଣ ବଜବଜିଆର ନିହାତି ଭ୍ୟାକ୍ସିନ୍ଟା କରିବା ଦରକାର, କାରଣ ବର୍ଷା ଋତୁରେ ସାହାଣ ବଜବଜିଆ ବେଶୀ ହେବ,
0: ଆଜ୍ଞା,
1: ଆଉ ତା ଛଡ଼ା ତାକୁ ନିୟମିତ 6 ମାସ 6 ମାସ ବ୍ୟବଧାନରେ ସେମିତି ପରାମର୍ଶ କରି ଟୀକା ଦେବା ଉଚିତ। ଏବଂ ଯେଉଁ ଯେଉଁ କିଛି ଜାଗାରେ ଆନ୍ଥ୍ରାକ୍ସ ରୋଗ ମଧ୍ୟ ହେଉଛି, ଆନ୍ଥ୍ରାକ୍ସଟା ଗୋଟେ ବହୁତ ବିପଜ୍ଜନକ ରୋଗ, କାହିଁକି ନା ସେଟା ମଣିଷକୁ ହୁଏ, ତେଣୁ ସେ ଆନ୍ଥ୍ରାକ୍ସ ରୋଗ ଯେଉଁ ଯେଉଁ ଏରିଆରେ ହେଉଛି, ଯେମିତିକି ଲାଞ୍ଜିଗଡ଼ରେ ଆମେ ଜାଣିଛୁ କଳାହାଣ୍ଡିରେ ସେଟା ହେଇଛି, କୋରାପୁଟରେ ଶିମିଳିଗୁଡ଼ା ଏରିଆରେ କିଛି ହେଇଛି, ମୟୂରଭଞ୍ଜ କରଞ୍ଜିଆରେ କିଛି ହେଇଛି, ତେଣୁ ଯେଉଁ ଏରିଆରେ ଏଇଟା ହୁଏ ସେ ଜାଗାର ଚାଷୀମାନେ ବିଲକୁଲ ମାନେ ରିସ୍କ ନେବା କଥା ନୁହେଁ, ନିହାତି ତାଙ୍କ ଗାଈଗୋରୁଙ୍କୁ ଏଇ ଆନ୍ଥ୍ରାକ୍ସ ରୋଗର ଭ୍ୟାକ୍ସିନ୍ଟା ଦେବେ, କାରଣ ଏଇଟା ମଣିଷକୁ ମଧ୍ୟ ବାପେ, ଅନ୍ୟ ଯେଉଁଗୁଡ଼ା କହିଲି ସେଗୁଡ଼ା ମଣିଷକୁ ନହିପାରେ, କିନ୍ତୁ ଇଏ ଗାଈ ମଇଁଷିରୁ ମଣିଷକୁ ପଳେଇ ଆସିବ, ତେଣୁ ଆନ୍ଥ୍ରାକ୍ସ ରୋଗର ଭ୍ୟାକ୍ସିନ୍ ସେ ଏରିଆର ଲୋକମାନେ ନିହାତି କରିବା ଉଚିତ, ଅନ୍ୟମାନେ ବି କରିବା ଉଚିତ।
0: ନିଶ୍ଚିତ ଭାବରେ ଗାଈ ଯଦି ଆମେ ରଖୁଛେ ବର୍ଷା ଋତୁ ପୂର୍ବରୁ ଏବଂ ବର୍ଷା ଋତୁ ପରେ
1: 6 ମାସ ପରେ
0: ନିଶ୍ଚିତ ଭାବରେ ଆମେ ପ୍ରତିଷେଧକ ଟୀକା ଦିଆଦେବା ଦରକାର। ତେବେ ଆମେ ବ୍ୟବସାୟିକ ଭିତରେ ଗୋପାଳନ ଯେତେବେଳେ କହୁଛେ ଲାଭଟା କେମିତି ଅଧିକ ଆସୁ ସେ କେମିତି କରିବ, ଜଣେ ଧରନ୍ତୁ ବେକାର ଅଛି, ସେ ଚାହିଁବ ଯେ ନାଇଁ ମୁଁ କିଭଳି ଭାବରେ ୟାର ପୁଞ୍ଜି ଆବଶ୍ୟକ ରହିଛି, ଧରନ୍ତୁ କି ଆପଣଙ୍କର କେଉଁଠି ମୁଁ ଯୋଗାଯୋଗ କରିବି, ବ୍ୟବସ୍ଥା କାହା ସହିତ ପରାମର୍ଶ କଲେ ପ୍ରକୃତରେ ମୁଁ କିଭଳି ଭାବରେ ସଫଳ ଗୋପାଳକ ହୋଇପାରିବି, ଅଧିକ ଲାଭ ପାଇବି, ସେ ବିଷୟଟି କୁହନ୍ତୁ।
1: ଇଚ୍ଛା ତ ଚାଷୀ ଭାଇଙ୍କର ଅଛି, ଯୁବକ ଯୁବତୀ ମାନଙ୍କର ବି ଅଛି, କିନ୍ତୁ ମୁଖ୍ୟ ବାଧା ସାଧୁଛି ମୂଳଧନ। ମୂଳଧନ ହେଲେ ଏବଂ ସେମାନେ ଯଦି ସାହସଟା ଆସିବ ତାଙ୍କ ଭିତରେ ଯେ ଆମେ ପାଇପାରିବୁ, ତେଣୁ ତା ପାଇଁ ବୈଷୟିକ ଜ୍ଞାନ ମଧ୍ୟ ଦରକାର। ସେମାନେ VS ପ୍ରଥମ ଯେଉଁ ପଶୁ ଚିକିତ୍ସକ ଥିବେ ତାଙ୍କଠୁ କିଛି ଜ୍ଞାନ ପାଆନ୍ତୁ, ତାର କେଉଁଟା ତାଙ୍କ ଏରିଆରେ ସଫଳ ହେବ ସେଇଟା ବି ବୁଝିବାର ଅଛି। ଆମେ ଆଜି ପ୍ଲାନ୍ କରିଦେଉଛୁ ଯେ ଆମେ ଏମିତି ଗୋଟେ ଜୋନ୍ ୱାଇଜ୍ ଆମେ ଏଇ ଚାଷଟା କରିବୁ କି ଜୋନ୍ ୱାଇଜ୍ ଆମେ ଏଇ ଗୋପାଳନ କରିବୁ, ସେମିତି ନୁହେଁ। ଚାଷୀ କିମ୍ବା ସେ ଲୋକଟା ତା ପାଖରେ କ'ଣ ସକ୍ସେସ୍ ହେବ, ଯଦି ସିଏ
0: କ'ଣ ଅଛି
1: ତା ପାଖରେ ଯେଉଁଟା ହେବ ସେଟା ଆଲୋଚନା କଲେ ଏଗ୍ରିକଲଚର ଅଫିସର କିମ୍ବା VSଙ୍କ ସାଙ୍ଗରେ, ସିଏ ଯଦି ପାର୍ଟିକୁଲାରଲି ସେଇଟା କରିବ ତାହେଲେ ତାର କ୍ଷତିର ସମ୍ଭାବନା କମିଯିବ। ତେଣୁ ଏଇସବୁ ଜ୍ଞାନ ନିହାତି ଦରକାର ଏବଂ ତାଙ୍କ ପାଖରେ କୃଷି ବିଜ୍ଞାନ କେନ୍ଦ୍ର ସବୁଆଡ଼େ ଅଛି ଆମ ଓଡ଼ିଶାରେ, ଚାଷୀ କିନ୍ତୁ ସବୁ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଉନାହାନ୍ତି, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ କ'ଣ ସମସ୍ତଙ୍କ ପାଖରେ ପହଞ୍ଚିପାରିବେ, କିନ୍ତୁ ଆପଣମାନେ କୃଷି ବିଜ୍ଞାନ କେନ୍ଦ୍ର ଆପଣ ଜିଲ୍ଲାରେ କେଉଁଠି ଅଛି ବୁଝନ୍ତୁ, ସେଠି ବୈଜ୍ଞାନିକ ମାନେ ବସିଛନ୍ତି, ସବୁ ଚାଷ ପଶୁପାଳନ ମାଛ ସବୁ ଉପରେ ଲୋକ ଅଛନ୍ତି। ତେଣୁ ମୁଁ ଏଇଟା ଏଇ ମାଧ୍ୟମରେ କହୁଛି, ପ୍ରଥମେ ଆମେ ଜାଣିବା ଉଚିତ ସେଠି ଗୋଟେ ଆମର ଜ୍ଞାନର ଗନ୍ତାଘର ପୁରା ଚାଷ ପଶୁପାଳନ ଉପରେ ମାଛ ଚାଷ ଉପରେ ଅଛି, ଯାଆନ୍ତୁ ଛତୁ ଚାଷ ସବୁ ଉପରେ ସେଠି ଶିଖିପାରିବେ ଏବଂ ସବୁକୁ ଯଦି ମିଶେଇ କରିବେ, ଆଜି ଗୋପାଳନରେ ସଫଳ ହେବା ପାଇଁ ବି ଅନ୍ୟ ଛତୁ ଯଦି କରୁଥିବ ମାଛ ଯଦି କରୁଥିବ ଗୋପାଳନରେ ସଫଳ ହେବ, ନହେଲେ ସିଏ ତ ଗୋପାଳନକୁ ବି କ୍ଷତିରେ ହେଇଯିବ, କାହିଁକି ନା ସେ ଗୋପାଳନ ପଇସାକୁ ନିଜେ ଖାଇବ,
0: ନିଶ୍ଚୟ
1: ଅନ୍ୟଆଡ଼ୁ ଯଦି ବି ଇନକମ୍ ଆସୁଥିବ ଗୋପାଳନରେ ସେ ଗାଈକୁ ଭଲ ଭାବେ ଖାଦ୍ୟ ଦେଇପାରିବ, ତେଣୁ ଏସବୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆପଣଙ୍କର। ତେଣୁ ମିଶ୍ରିତ ଭାବେ ବିଭିନ୍ନ ପ୍ରକାର ଚାଷ କରିବେ, କୃଷି ବିଜ୍ଞାନ କେନ୍ଦ୍ର ଯୋଗାଯୋଗ କରନ୍ତୁ ଏବଂ ରେଡ଼ିଓ ଆପଣଙ୍କର ଟିଭି କେତେ ପ୍ରୋଗ୍ରାମ୍ ଦେଉଛି, ଆମେ ଆସୁଛୁ କହୁଛୁ ଟିଭିରେ ରେଡ଼ିଓରେ ସବୁବେଳେ ବୈଜ୍ଞାନିକମାନେ କେତେ କଥା କହୁଛନ୍ତି, ଆମ ଚାଷୀ ଭାଇମାନେ ତାର ଫାଇଦା ନେଇପାରୁନାହାନ୍ତି।

0: ଯଦି ପ୍ରକୃତରେ ଫାଇଦା ନେବେ ଏବଂ ସେ କୃଷି ବିଜ୍ଞାନ କେନ୍ଦ୍ର ଯିବେ ଏବଂ ଉନ୍ନତି କରିପାରିବେ।
1: ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶୁଣିଲି ବାବୁ, ଯୋଡ଼େ ସୁନ୍ଦର କରି ଆର ଆମ ଦଦା ଫୁନି ଯେନ୍ ପ୍ରକାର ପଚାରିଲେ ତୁ ସବୁ କଥା ଜାଣି ହେଲା
3: ହେଲା ହେଲା
2: ତୁ ବି ଫୁନି ଜାଣିଲୁ, ଆମର ଶ୍ରୋତା ବନ୍ଧୁ ମାନେ ଫୁନି ଜାଣିଲେ
3: ଜାଣିଲେ ଦଦା ଗଲା ଥିଲା ବେଲ୍କେ ଆଜ୍ଞା ଧନ୍ୟବାଦ ଗୁଡ଼େ ଦଉଁ।
2: ହଁ,
3: ଆର ପଦେ ବାକି ରହିଲା
2: କାଁଟା ଚାଷୀ ଭାଇର କଥା ହେ ତ ବାବୁ ବଡ଼ା ବେଲ୍ ହେଲା ଆମର ଚାଷୀ ଭାଇକେ ତୁ ବସେଇ ଦେଇଛୁ ହେଲା ତ ମୁଇଁ କାମ ଅଛେ ତୁ ଡାକିଛୁ ଦଦା ସାଙ୍ଗେ କଥାବାର୍ତ୍ତା କର ମୁଇଁ ଶୁନ୍ସି।
3: ସମୟର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ପ୍ରାୟତଃ ଆମର ଚାଷୀ ଦାମେ ନାନାଦି ପ୍ରକାର

0: ସେ ତ ହାଲକେ ଖରା ସମିଆନେ କାଁ କାଁ ତାଙ୍କର ଧନାବାଡ଼ି ସବୁ କରୁଛନ୍, ଆରୁ ଆମକେ କେମିତି ତାଙ୍କର ଦୁଃଖ ସୁଖ ସବୁ କହୁଛନ୍, ହେଟା ଖଣ୍ଡେ ପଚରାମା। ଦାଦା ଜୁହାର।
1: ନମସ୍କାର ଆଜ୍ଞା।
0: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଦେଇଦିଅନ୍।
1: ଆଜ୍ଞା, ସରିଆ ଗ୍ରାମ ପଞ୍ଚାୟତ ସରିଆ, ମୁଇଁ ହଉଛି ବନମାଳୀ ମାଝୀ।
0: ତ ହାଲକେ ଦେଖନ୍, ଯେନ୍ ପ୍ରକାର ଖରା ହଉଛି, ଆମେ ଚାଷୀ ଲୋକ, କ୍ଷେତେ ଖଲେ ତ ଖଟବାକେ ପଡ଼ବା, ତ ଇତାର ଉପରେ ଆପଣ ସବୁବେଳେ ତ ରେଡ଼ିଓ ବି ଶୁଣୁଛନ୍, ଆମର ଚାଷୀ ଦା ଆମକେ କିଛି ପଦେ କହିବେ।
1: ଦେଖନ୍ ଆଜ୍ଞା, ଯେନ୍ ଭଳି ଖରା ହଉଛି, ତ ଯେକୌଣସି ଚାଷୀ ଭାଇ ବି ସେ କ୍ଷେତ୍ରରେ ରହିପାରୁଛନ୍ ନାଇଁ, କାମ କବାରରେ ଲାଗି ପାରୁଛନ୍ ନାଇଁ, ଯେନ୍ ଭଳି ଗୁଲଗୁଲି ହେଇଯାଉଛେ, ତ ଘରୁ ବାହାରି ନାଇଁ ହେବାର ଆଜ୍ଞା।
0: ତ ଇ ଭଳିଆ ସମୟରେ ଦେଖନ୍, ଯେନ୍ ଆମର ଚାଷୀ ଦାଦାମାନଙ୍କର ଆଡ଼େ ପାନିର କିଛି ସୁବିଧା ରହୁଛେ, ସେମାନେ ଡାଲୁଆ ଧାନ ମାନେ କରୁଛନ୍, ୱେଲ୍ ଉଲା ବି କରୁଛନ୍, ତ ଆପଣଙ୍କର ଆଡ଼େ କିଛି ହେନ୍ତି ଆପଣ ଚାଷବାସ କିଛି କରିଛନ୍ ହାଲକେ ଖରାଦିନେ?
1: ପାଣିର ଅସୁବିଧା ଆଜ୍ଞା।
0: ହଁ ହଁ ହଁ,
1: ସରକାର ଆଶ୍ରା ଯିଏ ବୋରୱେଲ କରିଛେ, ସୁଲାର କରିଛେ, ସେଟାକୁ ମାନେ କରୁନ ଚାଷ। ଯେଭଳି ଇ ଗୁଲଗୁଲି କାଜେ ଚାଷ ବି ନେଇ କେନ ଦମ ଧରି ନେଇ ପାରୁଛି।
0: ଦେଖନ୍, ହେତିର କାଜେ ବୋଲିକରି ଆମେ ଆମର ଚାଷୀ ତ ଆମକେ କହୁଛୁ ଯେ ଆପଣ ମାନେ ଜଲ୍ଦି ଜଲ୍ଦି ଯାଇକରି 10 ବଜା ଭିତରେ ଏକା ନିଜର ଚାଷବାସ କ୍ଷେତେ ଖଲେ ରହନ୍, ଆଉ 3 ବଜା ଆଗରୁ କ୍ଷେତ ଖୋଲାକେ ନେଇଯନ୍, ଗଲାବେଳେ ପାନ ବୋତଲ ନିଅନ୍, ଛତା ନିଅନ୍, ବିଭିନ୍ନ ପ୍ରକାର କଥା ଆମେ ଆମ ରେଡ଼ିଓରେ କହୁଛୁ, ତ ଆପଣ ସେଟା ମାନେ ସବୁ ଜାଣିଛନ୍?
1: ହଁ ଆଜ୍ଞା। ଆଜିକାଲି ସମସ୍ତେ ପାନ ବୋତଲ ଧରବାଟା,
0: ହଁ ହଁ,
1: ପାନ ବୋତଲ ଧରିଲେ ଏକା ଡ୍ୟୁଟି ଦେଉଛନ୍, ଯେକୌଣସି ଲୋକେ ଧରବେ, ପାନ ଡେକବେ, ପାନ ବୋତଲ ଧରି କରି ବି ବୁଲି ବୁଲୁଛନ୍। ପାଣିର ବାବଦେ ଲୋକ ସଚେତନ ହେଇଯାଇଛନ୍, ପାନ ଧରି କରି ବୁଲୁଛନ୍ ଏକା। ହେଲେ ଖରାର ଦାଉକେ ଟିକେ ସହି ନେଇ ହଉଛେ, ଘରେ ରହି ନେଇ ହଉଛେ, ଯାହାର 2-3 ବିଲ୍ଡିଂ ତାର ଉପରେ ଅଛେ, ସେ ଆରାମସେ ରହିପାରୁଛି। ବାକି ସିଙ୍ଗଲ ଛାତ୍ର ଲୋକ ମାନେ, ଏଇ ଛୋଟ ଘର ଲୋକ ମାନେ ରହିବାର
0: ତ ଯାହା ହଉ ଦାଦା, ଆଜି ଆପଣ ଆମକେ ସମୟ ଦେଲେ, ଆର୍ ଆମ ଚାଷୀ ଦା ମାନକେ ଏଇ ଖରା ତରାନୁ କେମିତି କରି ବଞ୍ଚିକରି ନିଜର କାମଧନ୍ଦା କରିବେ, ଆର୍ ଗାଁ ମାଟି କେମିତି କରି ଆମର ସୁନ୍ଦର ହେଇକରି ରହିବା, ଚାଷବାସ କରିକରି ଆକ୍ଟି କରି ରହିପାରମା, ହେ ବାବଦେ କହିଲେ ବହୁତ ବହୁତ ଧନ୍ୟବାଦ ଦାଦା, ଆଉ ନମସ୍କାର।
1: ନମସ୍କାର ଆଜ୍ଞା।
2: ଶୁଣିଲି ବାବୁ, ଯେଡ଼େ ସୁନ୍ଦରା କରି ପଚାରି ଦେଲୁ, ଆମର ଚାଷୀ ଭାଇ ଗୁଟେ କେ ଗୁଟେ ଗୁଟେ ଗୁଟେ ଗୁଟେ ସବୁ କଥା କହିଦେଲେ। ମାତ୍ର କାଁ କରବୁ, ସମୟ ହେଇଗଲା, ବୈଠକ ଶେଷ କରିବାକୁ ପଡ଼ବା। ତ ବୈଠକ ଶେଷ କରିବାର ଆଗନୁନ୍, ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ, ଦାଦା, କକା, ମା, ଭଉଣୀ ମାନକେ ମୁଇଁ ଯୁଗେ ଦାଦା
0: ଆର ମକାରୁ ଦାଦାର
3: ଜୁହାର।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଗୀତ ଗଜଲ କ୍ରମରେ କବିତା ସେଠଙ୍କ କଣ୍ଠରେ କିଛି ଗୀତ। ପ୍ରଥମ ଗୀତଟିକୁ ରଚନା କରିଛନ୍ତି ବିନୀତ ଟଣ୍ଡନ, ସଙ୍ଗୀତ ପରିଚାଳନା ଶ୍ରୀଧର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଶେଷ ଗୀତଟିରେ କଣ୍ଠଦାନ କରିବା ସହ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି କବିତା ସେଠ।

ଗୀତ ଗଜଲ କ୍ରମରେ ଶୁଣୁଥିଲେ କବିତା ସେଠଙ୍କ କଣ୍ଠରେ କିଛି ଗୀତ। ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ଗୀତ ରଚନା ଚିତ୍ତରଞ୍ଜନ ନାୟକ। ପ୍ରଥମ ଗୀତରେ କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ।

ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଶେଷ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ବିଭୂତିଭୂଷଣ ପଟ୍ଟନାୟକ ଓ ତପସ୍ୱିନୀ ପଟେଲ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଐତିହାସିକ ନାଟକ ଅନ୍ୟ ଏକ ଅଭିମନ୍ୟୁ। ରଚନା ସନ୍ତୋଷ କୁମାର ପ୍ରଧାନ, ପରିଚାଳନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।
1: ଅନାଦି ଅବିନଶ୍ୱର କାଳ ସ୍ରୋତ, ଅନନ୍ତ କାଳରୁ ମନୁଷ୍ୟ ଅନ୍ତରର ସୁଖ ଦୁଃଖ, ହସକାନ୍ଦ, କର୍ମ ଅପକର୍ମ, ଚିନ୍ତା ଚେତନା ସହିତ ମୁଁ ପରିଚିତ। ସମସ୍ତ ଘଟଣା ଦୁର୍ଘଟଣା, ଉତ୍ଥାନ ପତନ, ଯୁଦ୍ଧ ବିଗ୍ରହର ମୁଁ ହେଉଛି ମୁକ ସାକ୍ଷୀ। ହଜାର ହଜାର ବର୍ଷ ଧରି ଏ ଦେଶର ଗଭୀର ଅନ୍ତର୍ବେଦନା ମୁଁ ଉପଲବ୍ଧି କରିଛି। ଶକ, ହୁଣ, କୁଷାଣ, ତୁର୍କ ଆଫଗାନ, ମୋଗଲ, ଇଂରେଜ ସମସ୍ତଙ୍କର ତାନାସାହି ମୁଁ ଦେଖିଛି ଏଇ ଦେଶ ବକ୍ଷରେ। ତାର ଅତୀତ କାହାଣୀର ପୃଷ୍ଠା ସବୁ ଝଲ ଝଲ ଦିଶୁଛି ମୋ ଆଖିରେ ଏବେ ବି। ଶୋଷଣ, କଷଣ, ଲୁଣ୍ଠନ, ଅପହରଣ, ବିଭାଜନ, ଅନାଟନ, କ'ଣ ଘଟିନାହିଁ ଭାରତ ଭାଗ୍ୟରେ? କ୍ଷୁଦ୍ଧ, ରକ୍ତପାତ, ଅତ୍ୟାଚାର, ଅନାଚାର, ବ୍ୟଭିଚାର ସବୁ ମୁଁ ଦେଖିଛି। ଯୁଗ ଯୁଗ ଧରି ଏ ଦେଶର ନିରୀହ ଜନତା ସହ୍ୟ କରିଛି ଦୁଃଖ, ଯନ୍ତ୍ରଣା, ଯାତନା, ଅପମାନ, ନିରବରେ ଭାଗ୍ୟ କୁହାତରି। ତା ମୁହଁରେ ପ୍ରତିବାଦର ଭାଷା ନଥାଏ, ନା ଥାଏ ଶାରୀରିକ ସାମର୍ଥ୍ୟ, ନା ମାନସିକ ଦୃଢ଼ତା। ଆଜି ଇତିହାସ ହୁଏତ ତାର ମ୍ଳାନ ପୃଷ୍ଠାରେ ହଜାଇ ଦେଇଥିବ ସେଇ ଘଟଣା। ମୁଁ କିନ୍ତୁ ଭୁଲି ନାହିଁ ଯୁଗ ସନ୍ଧିର ସେଇ ଅନନ୍ୟ ମୁହୂର୍ତ୍ତକୁ। ଏ ଦେଶର ଯନ୍ତ୍ରଣା ଜର୍ଜରିତ ଜଣେ ସାଧାରଣ ମଣିଷ ଭିତରେ ସୃଷ୍ଟି ହୋଇଥିବା ବିପ୍ଳବର ସେଇ ପ୍ରଥମ ସ୍ଫୁଲିଙ୍ଗ, ଅତ୍ୟାଚାର

ସେଇ ପ୍ରଥମ ପ୍ରତିବାଦର ସ୍ୱର। ଆସନ୍ତୁ ସେଇ ମହାନାଟକର ପ୍ରସ୍ତୁତି ପର୍ବ ଦେଖିବା ପାଇଁ ଆମେ ଫେରିଯିବା କିଛି ସମୟ ପାଇଁ ଅତୀତକୁ, ଉନବିଂଶ ଶତାବ୍ଦୀର ମଧ୍ୟଭାଗକୁ।

0: ଆଜି ତୋର ମଜା ବାହାର କରୁଛି।
1: ବାବୁ ଏ ଭଦ୍ର ଲୋକ, ଏ ତୋର କଣ କିଛି କାଣ୍ଡ ଜ୍ଞାନ ନାହିଁ? ମୁଁ ଏତେ ପାଟିରେ ଡାକୁଛି, ଅଥଚ ତୋ କାନରେ କିଛି ପଶୁନି।
2: କାଇଁ ବୃଥା ଚିତ୍କାର କରୁଛ? ମୁଁ ସବୁ ଶୁଣୁଛି।
1: ଶୁଣୁଛୁ ଅଥଚ ଆରାମରେ ଖାଉଛୁ, ହଁ? ତୋର କଣ କିଛି ଭୟଭ୍ରାନ୍ତି ନାହିଁ?
2: ଭୟ? କାହାକୁ ଭୟ? କାହିଁକି ଭୟ?
1: ତୁ କଣ ମତେ ଚିହ୍ନିଛୁ?
2: ଏକଦମ ଚିହ୍ନିଛି। ତୁମେ ଜମିଦାର ସାନ୍ତର ଚାକର।
1: ଚାକର? ମତେ ଚାକର ବୋଲି କଣ କହୁଛୁ ବେ? ମୁଁ ଜମିଦାରର ପିଆଦା।
2: ହଁ ହଁ, ଏକା କଥା। ଚାକର ଆଉ ପିଆଦା ଭିତରେ ଫରକ କଣ?
1: ଚାଲ ପୁଅ, ହାଜତକୁ ଚାଲ, ସେଇଠି ତତେ ଫରକଟା ବତେଇବି।
2: ହଉ ବତେଇବ ଯେ, ଏବେ କାହିଁକି ରୋଡ଼ି ଛାଡ଼ୁଥିଲ ଡାହାଳ କୁକୁର ପରି?
1: କଣ କହିଲୁ କଣ କହିଲୁ? ଡାହାଳ କୁକୁର ହଇବେ ହଇବେ ପାଣ୍ଡୁକ, ଏ ମୁଁ ତୋ ଆଖିରେ ଡାହାଳ କୁକୁର
2: ପ୍ରାୟ ସେମିତି।
1: ଭାରି ବଡି ବଡି କଥା କହୁଛୁ ତ, ମୁଁ ତତେ ଦେଖିନେବି ବୁଝିଲୁ। ତୋ ଫଳ ଖାଇବା ମଜା ଯଦି ନ ଚଖେଇଛି, ମୁଁ ବାପର ପୁଅ ରାମ ସିଂ ନୁହେଁ।
2: ରାମ ସିଂ? ୱା, ବଢିଆ ନା ତ। ହେଲେ ରାମ ହେ ରାବଣ ପରି କାମ କାଇଁ କରୁଛ?
1: ଫେର ଗୋଟେ ଚୁଟୁକୁଲା ମାଇଲୁ।
2: କଣ ଫଳ ଖାଇବ? ଭାରି ମିଠା।
1: ଚୁପ, ଫଳ କାହାକୁ ଦେଖଉଛୁ?
2: ଭାରି ପସ୍ତେଇବ ଏକା।
1: କହିବେ ଏ ଫଳ ଛିଣ୍ଡାଇ ଖାଇବାକୁ ତୁ କିଏ ବେ? କୋଉ ଲାଟ ସାହେବର ପୁଅ ତୁ?
2: ମୁଁ ମଙ୍ଗଳ, ବ୍ରାହ୍ମଣ ପିଲା।
1: ଏ ବ୍ରାହ୍ମଣ ପିଲା? ବ୍ରାହ୍ମଣ ପିଲା ହୋଇ ଚୋରି କରୁଛୁ?
2: ଚୋରି? ଏ ଗଛରୁ ଫଳ ଖାଇବା କଣ ଚୋରି?
1: କହିବେ ଏ ଗଛ କଣ ତୋ ବେପାର ଗଛ?
2: କାହାର ବୋଲି ଭାବୁଛ?
1: ଏ ରାସ୍ତା ସାରା, ବଗିଚା ସାରା ଯାହା ଗଛ ଦେଖୁଛୁ, ସବୁ ଜମିଦାର ସାହେବର, ସରକାରର।
2: ସରକାରର? ୱା, ବଢିଆ କଥା। ଫିରିଙ୍ଗି ସରକାର ତାହେଲେ ତୁମର ଭଗବାନ?
1: ହଁ, ସରକାର ଆମର ଭଗବାନ।
3: କର୍ମ ଫଳ ହେତୁ
2: କଣ କିଛି ଶୁଣି ପାରୁଛ? କିଛି ବୁଝି ପାରୁଛ?
1: ଶୁଣିବା ବୁଝିବା କାମ ମୋର ନୁହେଁ।
2: ତୁମ ଜମିଦାର ଏ ଗଛ ଲଗେଇଥିଲେ
1: ନା?
2: ତୁମ ଫିରିଙ୍ଗି ସରକାର ଏ ଗଛ ଲଗେଇଥିଲେ
1: ନା?
2: ମୋ ବା କିନ୍ତୁ ଏ ଗଛ ଲଗେଇଥିଲା, ପାଣି ଦେଇ ପାଣି ଦେଇ ବଞ୍ଚେଇଥିଲା ଭାରି କଷ୍ଟରେ।
1: ଚୁପ କର। ଏ ଦେଶର ସ୍ଥାବର ଅସ୍ଥାବର ଯାହା ସମ୍ପଦ ଦେଖୁଛୁ, ସବୁ ସରକାରର।
2: କଣ ଜୋର ଯାର ମୁଲକଟା
1: କିରେ, ଭାରି କଥା ଶିଖିଛୁ।
2: ମୋ ମୁହଁର ଫଳ ଛଡେଇ ନେବାକୁ ତୋ ଜମିଦାର କିଏ? ତୋ ସରକାର କିଏ ବେ?
1: ଚାଲ ପୁଅ, ମାମୁଁ ଘରେ ପହଞ୍ଚି ଗଲେ ବୋଳେ ଜାଣିଯିବୁ ଜମିଦାର କିଏ।
2: କଂସ ମାମୁଁକୁ କିଏ ଡରୁଛି?
1: ଆରେ ପାଗଳାଟା ନା କଣ?
2: ଭାଗ ପଳା ପଳା, ଶୀଘ୍ର ପଳା, ନହେଲେ ତତେ ଜଣେଇବି ମୁଁ କିଏ।
1: କଣ ମାରିବୁ ମତେ?
2: ଦେଖିବୁ ଦେଖିବୁ, ଆରମ୍ଭ କରିବି ଆରମ୍ଭ କରିବି। ନାଇଁ ନାଇଁ,
1: ଯାଉଛି ଯାଉଛି ଯାଉଛି ରେ ପୁଅ, ଯାଉଛି, ତତେ ଦେଖିବି। ହଁ ତତେ ଦେଖିନେବି।
2: ହଁ ହଁ, ଯା ଯା ଭାଗ ବେଇମାନ କୋଠିକ।
1: ଯାଉଛି ଯାଉଛି,
2: ଯା ଯାଉଛି, ନହେଲେ ତତେ ମୁଁ ଦେଖିନେବି
1: ଦେଖିନେବି ତତେ ବି ଦେଖିନେବି
2: ତତେ ଦେଖିନେବି ମୁଁ।

0: ବେଶରୁ ମୁକ୍ତି ପାଇବା ପାଇଁ ମୋ ଭିତରେ ଏକ ତୀବ୍ର ଉତ୍ତେଜନା ସୃଷ୍ଟି ହେଲା। ଇଚ୍ଛା ହେଲା ମୁଁ ବି ଶକ୍ତିଶାଳୀ ହେବି, ନିଜକୁ ପ୍ରସ୍ତୁତ କରିବି ସମାଜର ଦୁଷ୍ଟ ଗ୍ରହମାନଙ୍କର ମୁକାବିଲା କରିବା ପାଇଁ।
1: ଓ, ସେଇଥିପାଇଁ ସିଧା ଆସି ଫୌଜରେ ମିଶିଲୁ?
0: ହଁ, ହେଲେ ଏଠି ବି ପରାଧୀନତାର ସେଇ ଶୃଙ୍ଖଳ, ସେଇ ହୀନମନ୍ୟତା, ଇଂରେଜ ଅଫିସରମାନଙ୍କର ଆଦେଶର କିଙ୍କର ହୋଇ ଚଳିବା ଭାରି କଷ୍ଟ।
1: ମଙ୍ଗଳ, ଯିବା, ସନ୍ଧ୍ୟା ହେଇଯିବ,
0: ଆଉ କିଛି ସମୟ ପରେ ଯିବା।
1: କିଛି ଖରାପ ଭାବିବ ନାହିଁ ମଙ୍ଗଳ, ମୁଁ ଗୋଟାଏ କଥା ଅନୁଭବ କରୁଛି।
0: କ'ଣ?
1: ତୁ ଆଜିକାଲି ଗୁଡ଼ାଏ କଥା ଭାବୁଛୁ, ନୁହେଁ?
0: ତୁ ଏକଦମ ଠିକ ଅନୁମାନ କରିଛୁ ସୁଲେମାନ, ନ ଭାବି ଆଉ କ'ଣ କରିବି?
1: କାହିଁକି, କ'ଣ ଦରକାର ଏତେ ଭାବିବା?
0: ମୁଁ ଜାଣେ ନା ସୁଲେମାନ, ଗୁଡ଼ାଏ ଅଜବ ଚିନ୍ତା ମୋ ମୁଣ୍ଡକୁ ଧାଇଁ ଆସୁଛି ଛାଏଁ ଛାଏଁ।
1: ଏତେ ଭାବିଲେ ତୁ ପାଗଳ ହେଇଯିବୁ ରେ ମଙ୍ଗଳ।
0: ମୁଁ ନ ଭାବିଲେ ବି ପାଗଳ ହେଇଯିବି ରେ।
1: ହେଲେ କ'ଣ ଭାବୁ ଏମିତି ଘଣ୍ଟା ଘଣ୍ଟା ଧରି?
0: ବେଶୀ ଭାବେ ମଣିଷ ପ୍ରତି ମଣିଷର ଅତ୍ୟାଚାରର କଥା, ଧନୀ ଜମିଦାର ସାମନ୍ତ ସେଠ ଫିରିଙ୍ଗି ଅଫିସର ଏମାନେ ଦରିଦ୍ର ଜନତା ପ୍ରତି ଯେମିତି ଘୃଣ୍ୟ ବ୍ୟବହାର କରନ୍ତି ତାହା ମୋତେ ବିବ୍ରତ କରେ।
1: ଆଉ ଘର କଥା?
0: ଘର କଥା ବି ମନେ ପଡ଼େ ସୁଲେମାନ।
1: କାହା କଥା? କୋଇ ପ୍ୟାରି ଔରତ?
0: ହଁ, ମୋର ମା। ମୁଁ ଆସିବା ବେଳେ ଭାରି କାନ୍ଦୁଥିଲା ବିଚାରୀ।

0: ଅଙ୍ଗରରେ
1: ମା ଛି ତୁ କାନ୍ଦୁଛୁ, ତୁ ଏମିତି କାନ୍ଦିବୁ ତ ମୁଁ ଯିବି କେମିତି?
0: ମୋ ମନ ମାନୁ ନାହିଁ ରେ ପୁଅ, ତୁ ନଗଲେ କଣ ଚଳିବନି?
1: କଣ ଏମିତି କହୁଛୁ ମା, ଯିବାର ସବୁ ବ୍ୟବସ୍ଥା ସରିଗଲା ପରେ କହୁଛୁ କଣ ନା ନଗଲେ ଚଳିବନି? ଏଠିକାର ଅବସ୍ଥା ତ ଜାଣୁଛୁ ମା, ଓଳିଏ ଖାଇଲେ ଓଳିଏ ଉପାସ, ଏଆଡ଼େ ଜମିଦାରର ତାଗିଦ, ସେଆଡ଼େ ସାହୁକାରର ଚେତାବନୀ, ଏଠି କଣ ଚଳି ହବ? ତୁ କହୁନୁ ମା, ମୁଁ କଣ ଚାଷ କରିପାରିବି ନା ମାଟି ଆଣିପାରିବି?
0: ବ୍ରାହ୍ମଣ ପୁଅ ପୌଜିରେ ମିଶିଛି ବୋଲି କେତେ ଲୋକ କେତେ କଥା କହୁଛନ୍ତି।
1: ଓହୋ, ଲୋକଙ୍କ କଥାରେ ଆମର କଣ ଥାଏ, ଅନ୍ତତ ଦିଓଳି ଦିମୁଠା ଖାଇବାକୁ ମିଳିବ ତ, ତାପରେ ଦରମା କିଛି ପଠେଇଦେଲେ ତୋର ବି ଗୁଜୁରାଣ ମେଣ୍ଟିଯିବ।
0: ଏଇଠି ରହିଲେ ପେଟ କଣ ଅପସା ରହିବ? କର୍ମକାଣ୍ଡ କରି କି ପୂଜାପାଠ କରି ବ୍ରାହ୍ମଣ ପୁଅ କଣ ଚଳୁନାହାନ୍ତି?
1: ପୂଜା ପାଠ ଧର୍ମ କର୍ମ ମୋ ଦେଇ ହେବ ନାହିଁ, ମୁଁ କେବଳ ହାତକୁ ବିଶ୍ୱାସ କରେ ମା, ଭାତକୁ ବିଶ୍ୱାସ କରେ।
0: ବ୍ରାହ୍ମଣ ପୁଅ ହେଇ କଣ ଏମିତି କଥା କହନ୍ତି?
1: ବ୍ରାହ୍ମଣ ହେବା ଆଗରୁ ମୁଁ ମଣିଷ, ମଣିଷ ପରି ଇଜ୍ଜତର ସହ ମୁଁ ବଞ୍ଚିବାକୁ ଚାହେଁ ମା। ଜମିଦାର, ସୁବାଦାର, ହାକିମ, ଗୁମାସ୍ତାର ଅତ୍ୟାଚାର ମୁଣ୍ଡପାତି ମୁଁ ସହିପାରିବିନି। ମୁଁ ପ୍ରତିଜ୍ଞା କରିଛି, ଫୌଜି ହେବି, ବନ୍ଧୁକ ଚଳେଇବି।
0: ସେଇଥିପାଇଁ ତ ମନା କରୁଛି ପୁଅ, ତୁ ବନ୍ଧୁକ ଚଳେଇବୁ, ମଣିଷ ମାରିବୁ, ଏ କଥା ମୋତେ କାଇଁ ଭଲ ଲାଗୁନି ରେ।
1: ମଣିଷ ମାରିବି ନାହିଁ ଯେ, ମଣିଷ ଉପରେ ଅତ୍ୟାଚାର କରୁଥିବା ଜାନବର ମାନଙ୍କୁ ମାରିବି? ତୁ ଚିନ୍ତା କରନା ମା, ମୁଁ କେବେ କଳଙ୍କିତ କାମ କରିବି ନାହିଁ।
0: କେମିତି ଚିନ୍ତା କରିବି ନାହିଁ ରେ, ଶୁଣିଛି ଫିରିଙ୍ଗି ମାନେ ଭାରି ଦୁଷ୍ଟ, ଭାରି ବଦମାସ, ସେମାନଙ୍କ ଅଧୀନରେ ତୁ କେମିତି ଚଳିପାରିବୁ?
1: କେବଳ ଇଂରେଜ ନୁହେଁ ମା, ଆମକୁ ଶୋଷଣ କରି ଆମକୁ ଅତ୍ୟାଚାର କରି ସମୃଦ୍ଧ ହେଇଥିବା ଏ ଦେଶର ସେଠ, ସାହୁକାର, ଜମିଦାର ସମସ୍ତେ ଆମ ପାଇଁ ଦୁଷ୍ଟ।
0: ହେଲେ ମନ ମୋର ମାନୁ ନାହିଁ, ମନକୁ ମୋର।

0: ସେମିତି କାନ୍ଦୁ ନା ମା, ସେମିତି କାନ୍ଦୁ ନା। ତୋ ଆଖିର ଲୁହ ପୋଛିବାକୁ ତ ମୁଁ ଯାଉଛି। ତୋ ପରି ମା ମାନଙ୍କ ଓଠରେ ଯୋଉଦିନ ହସ ଫୁଟିବ ସେଦିନ ମୁଁ ଆପେ ଆପେ ଫେରି ଆସିବି।
1: ଜାଣେ ବରା, ମୋ ମନା ତୁ ମାନିବୁ ନାହିଁ।
0: ଦେଖ, ତୁ ଏମିତି କାନ୍ଦିବୁ ତ ମୁଁ ଭାରି କଷ୍ଟ ପାଇବି ମା, ମୁଁ ଏକଦମ ଭାଙ୍ଗି ପଡ଼ିବି, ମୋ କାମ ଠିକ ଭାବେ କରିପାରିବି ନାହିଁ।
1: ଆଉ କାନ୍ଦିବି ନାହିଁ, ଛାତିକୁ ପଥର କରି ତୋ ଆସିବା ବାଟକୁ ଅନେଇ ରହିଥିବି।
0: ତୁ ଆଦୌ ଚିନ୍ତା କରନା ମା, ପ୍ରତିବର୍ଷ ଥରେ ଦୁଇଥର ଛୁଟିରେ ନିଶ୍ଚୟ ଆସିବି। ଯାଉଛି ମା।
1: ଯା ପୁଅ, ଯା। ମା କାଳୀ ତୋର।

0: ରେଜିମେଣ୍ଟର ସମସ୍ତ ସିପାହୀମାନଙ୍କୁ ଆଜି ଏ ସମ୍ବାଦ ଦେଉଛି, ବିଦ୍ରୋହର ନିଆଁ ଜଳିବ, ଅଲ୍ପାତ୍ ଜଳିବ ବଜିର।
1: ସେମିତି ଗାଡ଼ି ଆଡ଼େ ଆସୁଛି, ତୁ ଶୀଘ୍ର ଚାଲି ଯା ଏଇ ପଛପଟେ।
0: ଆରେ ହଁ ତ
1: ହଁ ତୁ ପଳା,
0: ମୁଁ ଯାଉଛି ବଜିର ଭାଇ,
1: ଯା
0: ଯାଉଛି,
1: ଯା
0: ବିଦାୟ,
1: ଖୁଦା ହାଫିଜ।

0: ଦୁଷ୍ଟମାନଙ୍କୁ ଦମନ କରିବାକୁ କଣ କରିଥିଲେ ସେମାନେ?
1: ମୁଁ ରାଜା ବା ରାଜପୁତ୍ର ନୁହେଁ ମା, ମୋ ହାତରେ ଗୁଳିଗୋଳା କମାଣ ସୈନ୍ୟବଳ କିଛି ନାହିଁ। ଧୂର୍ତ୍ତ ଇଂରେଜ ମାନଙ୍କ ବିରୁଦ୍ଧରେ ମୁଁ ଏକା କଣ କରିବି?
0: ଏକା? କିଏ କହିଲା ତୁ ଏକା? ତୋ ସାଥିରେ ସାରା ହିନ୍ଦୁସ୍ତାନ ଅଛି ରେ ପୁଅ। ହିନ୍ଦୁସ୍ତାନର ଜଳ ସ୍ଥଳ ଗଗନ ପବନ ସବୁ ଅଛି। ଦେଶର ମଙ୍ଗଳ କରିବୁ ବୋଲି ମୁଁ ତୋର ନାଁ ଦେଇଥିଲି ମଙ୍ଗଳ। ତୋ ମାର ସମ୍ମାନ ତୋ ଦେଶର ଗୌରବ ବଜାୟ ରଖିପାରିବୁ ନାହିଁ?
1: ମୁଁ ପାରିବି ମା, ମୁଁ ଏକା ଲୋଡ଼ି ପାରିବି। ମୋତେ ତୋ ଆଶୀର୍ବାଦ ଦେ।
0: ମୁଁ ଆଶୀର୍ବାଦ କରୁଛି ମଙ୍ଗଳ। ଶରୀର ତୋର ବଜ୍ର ହେଉ, ମନ ତୋର ମେରୁ ପରି ଅଟଳ ରହୁ। ତୋ ହୃଦୟ ଶକ୍ତି ସାମର୍ଥ୍ୟ ଓ ଆତ୍ମବିଶ୍ୱାସରେ ଭରି ଯାଉ। ଯା ପୁଅ ଯା, ତୁ ବିଜୟୀ ହେବୁ। ତୁ ଏକା ଫିରିଙ୍ଗୀ ମାନଙ୍କ ପାଇଁ ଆତଙ୍କ ସୃଷ୍ଟି କରିବୁ।

ଆଜିର ଅଭିମନ୍ୟୁ ମହାଭାରତର ଅଭିମନ୍ୟୁ ପରି ନିହତ ହୁଏ ନାହିଁ, ବରଂ ଜହ୍ଲାଦ ଇଂରେଜ ସେନାପତିମାନଙ୍କୁ ହତ୍ୟା କରି ନିଜେ ଆହତ ହୁଏ। ଏକ ମହାଭାରତୀୟ ବିପ୍ଳବର ବହ୍ନି ଜାଳି ଦେଇ ଆଜିର ଅଭିମନ୍ୟୁ ମଙ୍ଗଳ ପାଣ୍ଡେ ବନ୍ଦୀ ହୁଏ ତାର ସାଥୀ ଈଶ୍ୱରୀ ପ୍ରସାଦ ସହ। ଫୌଜୀ ଅଦାଲତରେ ବିଚାର ଆରମ୍ଭ ହୁଏ ସେମାନଙ୍କର। ଦେଶଦ୍ରୋହୀ ଅପରାଧରେ ଅଭିଯୁକ୍ତ ମଙ୍ଗଳ ପାଣ୍ଡେ ଓ ଈଶ୍ୱରୀ ପ୍ରସାଦଙ୍କୁ ପ୍ରାଣଦଣ୍ଡ ଦେବାକୁ ନିର୍ଦ୍ଦେଶ ଦିଅନ୍ତି ଇଂରେଜ ସରକାର।

0: ଥିବ, ଥିବ କେବଳ ନୀଳ ଆକାଶ ଆଉ ଆମେ ଦି ଜଣ ଉଡ଼ନ୍ତା ପ୍ରାଣୀ।
1: କେତେ ସୁନ୍ଦର, କେତେ ସୁନ୍ଦର ଏଇ ଜୀବନ ସତେ। ତୋ ସହିତ ମୁଁ ଏଇମିତି ବୁଲୁଥାନ୍ତି ଯୁଗ ଯୁଗ ପାଇଁ, ମେଘ ଭିତରେ ତାରା ଫୁଲ ମଝିରେ ଚନ୍ନ ପାଖରେ ଆକାଶ ସାରା। ଏଇ ଶୁଣି ମୁଁ ତତେ ଭଲ ପାଏ ବୋଲି ତୁ କେମିତି ଜାଣିଲୁ?
0: ଅନ୍ତର କଥା ଅନ୍ତର ନ ଜାଣି ଆଉ କିଏ ଜାଣିବ?
1: କଣ କରୁଛୁ ମତେ ଏମିତି ଭିଡ଼ି ଧରୁଛୁ କାହିଁକି?
0: ସୁନ୍ଦର ଦିଶୁଛି ତାରା ଫୁଲରେ ରାତି।
1: ସୁମି, ସୁମି, ସୁମି।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 11:43। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଚେତନା ଚିନ୍ତନ ପ୍ରଚାର କରିବୁ ସକାଳ 6:30। 6:35 ଶୁଣିବେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା, ପଶ୍ଚିମ ଓଡ଼ିଶାର ଶୃଙ୍ଗାର ଭିତ୍ତିକ ଲୋକଗୀତ, ଆଲୋଚକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ। ଚାଷର କଥା ସକାଳ 7:40। 7:45 ଶୁଣିବେ ସଙ୍ଗୀତ ଲହରୀ ଶିଳ୍ପୀ ସସ୍ମିତ ବିଶ୍ୱାଲ କୁମାର ଭାବିଙ୍କ କଣ୍ଠରେ। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ସକାଳ 8:30 ଶୁଣିପାରିବେ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ସକାଳ 9:00 ଏବଂ ଓଡ଼ିଆ କଥାଚିତ୍ର ଗୀତ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 10:10। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।